0: ମ୍ୟାଡ଼ାମ ରାତିରୁ କମ୍ପ୍ୟୁଟର ଗୋଟେ ଅନ୍ ଥିଲା
1: କମ୍ପ୍ୟୁଟର ଗୋଟେ ସବୁ ଅନ୍ ଥିଲା ମାନେ କାଲି ରାତିରେ ଯେ ଡ୍ୟୁଟି କରିଛି ସେ ଅଫ୍ କରିନି ବୋଧେ। ଆକାଶବାଣୀ ରାଉରକେଲା ଶୁଭୁଛି ତ ଶୁଭୁଛି।

ଆକାଶବାଣୀ ରାଉରକେଲା। ଆଜି ଶୁକ୍ରବାର 1948 ଶତାବ୍ଦ ଶ୍ରାବଣ 9 ଦିନ 2026 ମସିହା ଜୁଲାଇ ମାସର 31 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58:38। ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡ 102.6 MHz ଯୋଗେ। ମାଙ୍ଗଳିକ

ଭଗବାନ ଯାହା ଉପରେ ଅନୁଗ୍ରହ କରନ୍ତି ପ୍ରଥମେ ତାକୁ ବୈରାଗ୍ୟ ଦାନ କରନ୍ତି। ଆକାଶବାଣୀ ରାଉରକେଲା, ସମୟ ସକାଳ 6ଟା ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଚନ୍ଦନ କରି ତୁମ୍ଭ ବଡ଼ ଦାଣ୍ଡର ଧୂଳି ସର୍ବାଙ୍ଗରେ ବୋଳି ହେବି ପ୍ରଭୁ ହେ। ଶୁଣିବା ଏହି ଭଜନଟି ଗାଇଛନ୍ତି ବିଜୟ ଭାସ୍କର ସାମନ୍ତରା ଲିଙ୍ଗରାଜ ଚିନ୍ଦାଙ୍କ ରଚନାରୁ।

ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। 7008248758। ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କୃପାନିଧି କୃପାନିଧି, ଏଡ଼ିକି ତୁମେ ପାଷାଣ, ଶୁଣୁ ନା କି ଦୁଃଖୀ ଡାକ ଘୋର କଷଣ। ଶୁଣିବା ଲିପିକା ମହାନ୍ତିଙ୍କ କଣ୍ଠରେ ଏହି ଭଜନଟି, ମହେଶ୍ୱର ପଣ୍ଡାଙ୍କ ରଚନାରୁ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। 8249809672। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଟ୍ୟୁନ୍ କରିଛନ୍ତି 102.6 FM। ଦୁଃଖ ଦିଅ ନାହିଁ ପ୍ରଭୁ, ସୁଖ ତକ ମୋର ସବୁ ହରି ନେଇ। ଶୁଣିବା ଏହି ଭଜନଟି ଗାଇଛନ୍ତି ଶୁଭେନ୍ଦୁ କୁମାର ପାଢ଼ୀ, ଗୀତ ରଚନା ହୃଷିକେଶ ତ୍ରିପାଠୀ।

କେ କହେ ତାହାକୁ ବରଜ ନାଗର ପିତ ଦୁକୁଳିଆ ଶ୍ୟାମ। ଶ୍ରୋତାବନ୍ଧୁ, ଶୁଣିବା ଏଇ ଜଣାଣଟି ଗାଇଛନ୍ତି ଶୋଭାବତୀ ବାରିକ ବୃନ୍ଦାବନ ଜେନାଙ୍କ ରଚନାରୁ।

ଶ୍ୟାମଳ କୋମଳ ମୋହନ ମୂରତି ଘେନ ନଟବର ହେ ମୋର ଆରତୀ। ଶୁଣିବା ଭଜନ ଗାଇଛନ୍ତି ସୁଧୀର ଚନ୍ଦ୍ର ବେହେରା, ଗୀତ ରଚନା ବୀରେନ୍ଦ୍ର କୁମାର ଭୂୟାଁ।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀ ରାମଚରିତ ମାନସର 241ତମ ଭାଗ। ଆକାଶବାଣୀ ରାଉରକେଲା, ସମୟ ସକାଳ 6:45 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବଲପୁରୀ ସମ୍ବାଦ, ରିଲେ କରି ପ୍ରସାର କରିବୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି 3 ମାସ ଭିତରେ ତା' ରିପୋର୍ଟ ମହାନଦୀ ଟ୍ରିବ୍ୟୁନାଲ୍କେ ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବଙ୍ଗୋପସାଗରରେ ହୋଇଥିବା ଗଭୀର ଅବପାତ ଏହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ପଶ୍ଚିମ ଛତିଶଗଡ଼ ଦେଇକରି ଯାଉଛି। ଏତାର ପ୍ରଭାବଟି ଆଇବା 3 ଦିନ ତକ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ 18 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାୟତ ବର୍ଷା ଉତରୁ ଦେଖାଦେଇଥିବା ବୟଡ଼ ସ୍ଥିତି ଲାଗି ରାଜ୍ୟର 18 ଜିଲ୍ଲାର 95 ବ୍ଲକର 472 ପଞ୍ଚାୟତର 1301 ଗାଁର 6 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍। ସେନ୍ତା 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବାର ଆକଳନରୁ ଜଣାପଡ଼ିଛି। ବୟଡ ଲାଗି 16,150 ଏକର ଚାଷ ଜମି ନୁକସାନ ହୋଇଛି। ରାଜ୍ୟ ଏବତକ 1,76,000 ଲୋକ ଆଶ୍ରୟସ୍ଥଳୀକେ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ଦେଖାଦେଇଥିବା ବୟଡ଼ ସ୍ଥିତିକୁ ନେଇକରି ନଗର ଉନ୍ନୟନ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳର ଲୋକମାନଙ୍କୁ ସୁରକ୍ଷା ଦେବାର, ବର୍ଷା ପାଣି ନିଷ୍କାସନ ଆଉ ରିଲିଫ୍ ବ୍ୟବସ୍ଥାକୁ ବିଭାଗ ତରଫରୁ ପ୍ରାଥମିକତା ଦିଆଯାଇଛି। ଏଥିଲାଗି ସବୁ ବିଭାଗୀୟ ଅଧିକାରୀମାନଙ୍କ ଛୁଟିକୁ ବାତିଲ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ବୟଡ଼ ସ୍ଥିତିକୁ ନଜରଠି ରଖିକରି ଭିନ୍ ଭିନ୍ ପଦକ୍ଷେପ ନେବାର ସହିତ 24 ଘଣ୍ଟିଆ ସ୍ଥିତି ଉପରେ ନଜର ରଖବାର୍କେ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କର ଉନ୍ନତି ଲାଗି ଗଠିତ ବିଧାନସଭା ଗୃହ କମିଟିର ବୈଠକ ଗଲାକାଲି ବିଧାନସଭାନ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ ସୀମନା ଇଲାକାନ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ବିକାଶ ଉପରେ ଜୋର୍ ଦିଆଯିବା ବୋଲି ଆଲୋଚନା ହୋଇଛି। ଏହି ଇଲାକାମାନଙ୍କେ ବିଦ୍ୟାଳୟର ଭିତ୍ତିଭୂମିର ଉନ୍ନତି, ଶିକ୍ଷକ ନିଯୁକ୍ତି ଆଉ ପଢ଼ାବହି ଯୋଗାବାର ଉପରେ ଜୋର୍ ଦିଆଯାଇଛି। ସଢ଼େଇକଳା, ଖରସୁଆଁ, ସିଂଭୂମ, ମେଦିନୀପୁର ଆଉ ମଞ୍ଜୁଷା ବାଗିର ଇଲାକାନ ଓଡ଼ିଆ ଶିକ୍ଷା ବ୍ୟବସ୍ଥାଟି ସୁଧାର ଆନ୍ବାର ବାବଦେ ବୈଠକଟି ଆଲୋଚନା ହୋଇଛି। ରାଜ୍ୟର ବିଦ୍ୟୁତ୍ ସଞ୍ଚାର ବ୍ୟବସ୍ଥାକେ ଅତ୍କା ଆଧୁନିକ କରବାର ଦିଗେ ଓପିଟିସିଏଲ୍ ଆଉ ଗୋଟିଏ ପଦକ୍ଷେପ ନେଇଛି। ଗଲାକାଲି ଖାରବେଳ ଭବନର ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ର ନୂଆ ମର୍ଜନ R3 ଭ୍ୟାନ୍ ମାଉଣ୍ଟେଡ୍ କେବୁଲ୍ ଫଲ୍ଟ ଲୋକେଟର ଆଉ ପରୀକ୍ଷଣ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍। ଏହି ଅତ୍ୟାଧୁନିକ ସିଷ୍ଟମ୍କେ 9,08,00,000 ଟଙ୍କା ଥି ଘିନାଯାଇଛି। ଭିନ୍ ଭିନ୍ ପ୍ରଯୁକ୍ତି ବିଦ୍ୟା ସହିତ ଭୂତଳ ଉଚ୍ଚା ଭୋଲ୍ଟେଜ୍ କେବୁଲ୍ର ତ୍ରୁଟିକେ ଜଲ୍ଦି ଆଉ ସଠିକ୍ ଭାବେ ଚିହ୍ନଟ କରାଯାଇପାରବା, ଯେଉଁଥିଲାଗି ବିଦ୍ୟୁତ୍ ବିଚ୍ଛିନ୍ନତା କମ୍ବା ଆଉ ବିଦ୍ୟୁତ୍ ସରବରାହ ଅତ୍କା ବର୍କସ୍ ହୋଇପାରବା। ସମ୍ବଲପୁର ଜିଲ୍ଲାନ ଖୁବ୍ ଜଲ୍ଦି ପ୍ରାଣୀ ଚିକିତ୍ସା ଆଉ ପ୍ରାଣୀପାଳନ ମହାବିଦ୍ୟାଳୟ ପାଠପଢ଼ା ମୂଲ ହେବା। ଆଇବା ସେପ୍ଟେମ୍ବର ମାସ ଗୋଶାଲା ପାଶେ ଥିବା ଗୋଟିଏ ସରକାରୀ ଛାତ୍ରାବାସର ଅସ୍ଥାୟୀ କୋଠାନ ପାଠପଢ଼ା ମୂଲ ହେବା। OUET ତରଫୁ ଶିକ୍ଷକ ନିଯୁକ୍ତି ହେବାର୍କେ ଥିବାବେଳେ ଜିଲ୍ଲା ପ୍ରଶାସନ ତରଫୁ ବାକି ପ୍ରସ୍ତୁତି ମୂଲ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଚିପିଲବାନ ପହଞ୍ଚିକରି ସ୍ଥିତିର ଅନୁଧ୍ୟାନ କରିଛନ୍। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ଥିବା ବରଗଡ଼ ଆଉ ଝାରସୁଗୁଡ଼ା ଜିଲ୍ଲାନ ରେଲ ସେବାର ବିକାଶ, ଯାତ୍ରୀ ସେବା ବଢ଼ାବାର ଆଉ ନୂଆ ଟ୍ରେନ୍ ସେବା ଚାଲୁ କରବାର ବାବଦେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍। ବ୍ରଜରାଜନଗରକେ ପଶ୍ଚିମ ଓଡ଼ିଶାର ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଉଲ୍ଲେଖ କରିକରି ସେଠାରେ ଉନ୍ନତ ଧରଣର ରେଲ ସେବା ଆଉ ଯାତ୍ରୀ ସେବା ଦେବାର୍କେ ସେ ଅନୁରୋଧ କରିଛନ୍। ଇତର ସହିତ ବରଗଡ଼ ନୂଆପଡ଼ା ରେଲ ପ୍ରକଳ୍ପ କାମକେ ବିଲ୍ ତୁର୍ତ୍ତି କରବାର ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ସାଂସଦ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍। ଦେବଗଡ଼ ତହସିଲ କାର୍ଯ୍ୟାଳୟ ଓଡ଼ିଶା ସର୍ଭେ ଆଉ ସେଟଲମେଣ୍ଟ ନିୟମ 1962 ସଂଶୋଧନ ଅନୁସାରେ ପ୍ରି ସେଟଲମେଣ୍ଟ ଦଲିଲ ଅଧୀନ ଭିନ୍ ଭିନ୍ ମାମଲାର ଶୁଣାଣି କରାଯାଇକରି 30 ଜଣ ଆବେଦନକାରୀଙ୍କୁ ଜମିପଟ୍ଟା ଦିଆଯାଇଛି। ବାକି ମାମଲାର ତୁର୍ତ୍ତି ଫଇସଲା ଲାଗି ତହସିଲ କାର୍ଯ୍ୟାଳୟ ଜରୁରୀ ପଦକ୍ଷେପ ନିଆଯାଇଛି ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାଥି ଭାରତକେ ଗଲାକାଲି 3 ପଦକ ମିଳିଛି। ପୁରୁଷ 100 ମିଟର ବର୍ଗଥି ଦିଲୀପ ଗଭୀତ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ମହମ୍ମଦ ୱସିଲ୍କୁ ରୌପ୍ୟ ପଦକ ମିଳିଛି। ସେଆଡ଼େ ପୁରୁଷ ଲଙ୍ଗଜମ୍ପଥି ମୁରଲୀ ଶ୍ରୀଶଙ୍କରକୁ ରୌପ୍ୟ ପଦକ ମିଳିଛି। ଗଲା 7 ଦିନ ଭିତରେ ଭାରତର ପଦକ ସଂଖ୍ୟା 15 ପହଞ୍ଚିଛି, ଯେନ୍ତି 3 ସ୍ୱର୍ଣ୍ଣ, 9 ରୌପ୍ୟ ଆଉ 3 କାଂସ୍ୟ ପଦକ ସାମିଲ ରହିଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଥି। ଜୁହାର।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ସଂସ୍କୃତରେ ସମ୍ବାଦ ଶୁଣିଲେ। ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆସନ୍ତୁ ଜାଣିନେବା ଆଜିର ଦୁଇଟି ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ।

ଶ୍ରୋତା ବନ୍ଧୁ, ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ବିକାଶ ଧାରା, ଏଥିରେ ରହିଛି ଆଲୋଚନା କୁପୋଷଣ, ବିକଶିତ ଭାରତର ସ୍ୱପ୍ନ ସାକାରରେ ଏକ ନିରବ ବାଧା। ଏ ସମ୍ପର୍କରେ ଦେବାଶିଷ କରଙ୍କ ସହ ସାକ୍ଷାତକାର ଶୁଣିପାରିବେ। 8:30 ସୁଗମ ସଙ୍ଗୀତ, 8:45 ବଣ ପାହାଡ଼ର ଗୀତରେ ଓରାମ ଗୀତ ପରିବେଷଣ କରିବେ ସୁଶୀଳା ଟପୋ ଏବଂ ସାଥୀମାନେ। 9:00, 11:00, 12:30 ଓ ଅପରାହ୍ନ 2:45 ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ। 10:10 ହେଲୋ ରାଉରକେଲା କାର୍ଯ୍ୟକ୍ରମ, 12:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1340ତମ ଭାଗ ଶୁଣିପାରିବେ। ଆଜି 5:00 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, 5:30 ନାରୀ ମହଲ, ଏଥିରେ ଶୁଣିବେ ସାକ୍ଷାତକାର ତବଲା ବାଦକ ବିଶ୍ୱନାଥ ପଟ୍ଟନାୟକଙ୍କ ସହ। 6:10 ଛାନ୍ଦ, 6:30 ଓଡ଼ିଆ ଆଲବମ୍ ଗୀତ, 7:25 ଜିଲ୍ଲା ହାଲଚାଲରେ ଯାଜପୁର ଜିଲ୍ଲାର ଖବର ଜାଣିପାରିବେ, 7:30 କ୍ଷେତ ଖମାର, 8:00 ସଂସଦ ସମୀକ୍ଷା, ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ, 8:15 ସିନେ ସଙ୍ଗୀତ ଶୁଣିବେ, 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00 ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିପାରିବେ, ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜିର ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଶ୍ରୋତାବନ୍ଧୁମାନଙ୍କୁ ଆଉଥରେ କହି ରଖୁଛୁ, ଆଜି 10:10 ଆପଣମାନେ ଶୁଣିପାରିବେ ହେଲୋ ରାଉରକେଲା କାର୍ଯ୍ୟକ୍ରମ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ହେପାଟାଇଟିସ୍ ହେଉଛି ଯକୃତ ବା ଲିଭରକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ। ହେପାଟାଇଟିସ୍ ଏ ଓ ଇ ଜଳ ଦ୍ୱାରା ଏବଂ ହେପାଟାଇଟିସ୍ ବି ସି ଓ ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବେ ଧୋଇଲେ ହେପାଟାଇଟିସ୍ ଏ ଓ ଇର ପ୍ରତିରୋଧ କରିହେବ। ଏଥିସହ କେବଳ ବିଶୋଧିତ ବା ସିଝା ପାଣି ପିଅନ୍ତୁ। ହେପାଟାଇଟିସ୍ ବି ସି ଓ ଡି କବଳରୁ ରକ୍ଷା ପାଇଁ ବିଶୋଧିତ ବ୍ଲେଡ୍, ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ। କେବଳ ସ୍ୱୀକୃତିପ୍ରାପ୍ତ ରକ୍ତ ଭଣ୍ଡାରରୁ ରକ୍ତ ଗ୍ରହଣ କରନ୍ତୁ। ଅସୁରକ୍ଷିତ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତୁ। ହେପାଟାଇଟିସ୍ ସନ୍ଦେହ ହେଲେ ଅପେକ୍ଷା କିମ୍ବା ଅବହେଳା କରନ୍ତୁ ନାହିଁ। ଏହାର ପରୀକ୍ଷା ଓ ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହି ବିଲ୍ ପାରିତ ହେବା ଦ୍ୱାରା ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ମିଳିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି।
1: ଦୋନୋ ସଦନୋନେ କଠୋର ପ୍ରାବଧାନୋ ୱାଲେ ଇସ୍ ବିଲ୍ କୋ ପାସ୍ କରି ଦିଆ ହେ। ଅବ ବିଶ୍ୱସ୍ତ ପରୀକ୍ଷା ପଦ୍ଧତି କି ଦିଶା ମେ ଜାନେ ମେ ଏକ ମହତ୍ୱପୂର୍ଣ୍ଣ କାମ ପୂର୍ଣ୍ଣ ହୁଆ। କାମ ଆଗେ ବି ଚଲତା ରହେଗା। ହମ ଐସି ପରିସ୍ଥିତି କୋ ଲମ୍ବେ ସମୟ ତକ ନହିଁ ଚଲନେ ଦେଙ୍ଗେ। ଇସ୍ ବିଶ୍ୱାସ କେ ସାଥ ସାଥିଓ ଆଇଏ ହମ ସବ ମିଲ କରକେ ବିକଶିତ ଭାରତ କେ ସ୍ୱପ୍ନ କୋ ପୂର୍ଣ୍ଣ କରନେ କେ ଲିଏ କନ୍ଧେ ସେ କନ୍ଧା ମିଲା କରକେ ଚଲେ।
0: କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଆଗତ କରି କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ। ଚଳିତ ବନ୍ୟାରେ ରାଜ୍ୟର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ 549 ଗ୍ରାମ ପଞ୍ଚାୟତର 1458 ଗାଁ ଓ 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବା ବେଳେ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,353 ଘର ଏବଂ 24,896 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। 520 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଗୃହପାଳିତ ପଶୁମାନଙ୍କ ପାଇଁ 19 କ୍ୟାମ୍ପ କରାଯାଇଛି। 3 ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଭଦ୍ରକ ଏବଂ ଖୋର୍ଦ୍ଧାରେ ଆଜି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କଟକ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁମାନଙ୍କୁ ଯିବାକୁ ବାରଣ କରାଯାଇଛି। ବନ୍ୟା ସ୍ଥିତିର ମୁକାବିଲା ଏବଂ ବନ୍ୟାଜଳ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ 7 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବନ୍ୟା ମୁକାବିଲା ଲାଗି ବିଭିନ୍ନ ସ୍ଥାନରେ 24 ଓଡ୍ରାଫ୍, 6 ଏନ୍ଡିଆର୍ଏଫ୍ ଏବଂ 46 ଅଗ୍ନିଶମ ବାହିନୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବନ୍ୟା ପ୍ରସ୍ତୁତି ଓ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ନଦୀବନ୍ଧର ସୁରକ୍ଷା, ଜଳ ନିଷ୍କାସନ

ଆଉ ଯଦି ବାପାଙ୍କୁ ହୁଏ ତାହେଲେ ଏଟା ହଉଛି ଆରାଉଣ୍ଡ 6%, ଆଉ ଯଦି ବାପା ଆଉ ମା ଦୁଇ ଜଣଙ୍କୁ ହୁଏ ତାହେଲେ ହେଲା 10-12%। ତା ମାନେ ଯଦି ବାପା ମା ଦୁଇ ଜଣଙ୍କୁ ଡାଇବେଟିସ ତାହେଲେ 10-12% ପିଲାଙ୍କୁ ଡାଇବେଟିସ ହବ, ବାକିମାନଙ୍କୁ ଡାଇବେଟିସ ହବାର କିଛି ରିସ୍କ ନଥାଏ।

0: ଇଣ୍ଡେକ୍ସ ଏଟା ଆମର ଦେଖାଉଛି ଯଦି ବିଏମ୍ଆଇ 23 ଅଧିକା ତାହେଲେ ରିସ୍କ ଅଫ୍ ଡାଇବେଟିସ୍ ବହୁତ ଅଧିକା ବଢୁଛି, ଆଉ ଯେଉଁମାନଙ୍କର ବିଏମ୍ଆଇ 40 ଅଧିକା ସେମାନଙ୍କର ରିସ୍କ ହଉଛି 40-90 ଗୁଣ ଅଧିକା। ଆଉ ରିଭର୍ସ ୱେରେ ଯଦି ଗୋଟେ ମୋଟା ଲୋକ ତାର ଓଜନ କିଛି କମେଇ ଦିଏ ତାହେଲେ ତାର ରିସ୍କ ଅଫ୍ ଡାଇବେଟିସ୍ ଏରାଉଣ୍ଡ 30-40% ପର୍ଯ୍ୟନ୍ତ ତାର ଡାଇବେଟିସ୍ର ରିସ୍କ କମିପାରିବ। ଯଦି ଗୋଟେ ଡାଇବେଟିସ୍ ମୋଟା ଲୋକ ଅଛି ଆଉ ତାର ଓଜନ ସିଏ କିଛି ପରିମାଣରେ କମେଇ ଦେଲେ ତାହେଲେ ତାର ସିଗ୍ନିଫିକାନ୍ସ ଦୁଇଟା, ଆଇଦର ତାର ବ୍ଲଡ୍ ସୁଗର ଯଦି ଆଗରୁ କଣ୍ଟ୍ରୋଲ ନଥିଲା ଆରମ୍ଭରେ ଭଲରେ କଣ୍ଟ୍ରୋଲ ହେବା ଆରମ୍ଭ ହେବ, ବା ଯଦି ସେ ଆଗରୁ ଯେତେ ଔଷଧ ନେଉଛି ତାର ଔଷଧର ପରିମାଣ କମ୍ ହେଇଯିବ। ଯେଉଁମାନଙ୍କର ବାପା ମାଙ୍କ ତରଫରୁ ଯୋଉ ଆମର ରିସ୍କ ଆସିଛି ଡାଇବେଟିସ୍ ପାଇଁ ସେଟାକୁ ତ ଆମେ କେବେ ଚେଞ୍ଜ କରିପାରିବା ନାହିଁ। ଯଦି ଆମେ ଲୋ କ୍ୟାଲୋରି ଡାଏଟ୍ ନେଲେ, ଲେସ୍ ଫ୍ୟାଟ୍ ଡାଏଟ୍ ନେଲେ, ରେଗୁଲାର ଫିଜିକାଲ ଆକ୍ଟିଭିଟି ଟିକେ ରଖିଲେ, ଆଉ ଯେଉଁମାନେ ମୋଟା ସେମାନେ ତାଙ୍କର ଓଜନ ଟିକେ କମ୍ କଲେ, ଡେଫିନାଇଟ୍ଲି ସେମାନଙ୍କୁ ଡାଇବେଟିସ୍ର କଣ୍ଟ୍ରୋଲରେ ହେଲ୍ପ କରିବ, ଆଉ ଯେଉଁମାନଙ୍କର ଡାଇବେଟିସ୍ ନାହିଁ ସେମାନଙ୍କୁ ଭବିଷ୍ୟତରେ ଡାଇବେଟିସ୍ ନ ହେବାରେ ହେଲ୍ପ କରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବଂଶଗତ ମଧୁମେହ, ଏ ସମ୍ପର୍କରେ କହିଲେ ଡାକ୍ତର ଅଭୟ ସାହୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ସଂସଦରେ ଗୃହୀତ। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପଶ୍ଚିମ ଏସିଆ ସ୍ଥିତି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା। ବନ୍ୟା ଯୋଗୁଁ ଓଡ଼ିଶାର 20 ଜିଲ୍ଲାର 7 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନରେ ଲବପ୍ରୀତ ସିଂଙ୍କୁ ରୌପ୍ୟ। ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଗତକାଲି ପାରିତ ହୋଇଛି। ଏଥିସହିତ ଏହି ବିଲ୍ଟି ସଂସଦର ଅନୁମୋଦନ ଲାଭ କରିଛି। ଗତକାଲି ଅପରାହ୍ନରେ ବିଲ୍ଟିକୁ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଗତ କରିଥିଲେ। ଏହି ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଡକ୍ଟର ସିଂ କହିଛନ୍ତି, ଏହି ପ୍ରସଙ୍ଗ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱର୍ଶ କରିଛି। ଦେଶର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ଲାଗି ଯୁବବର୍ଗଙ୍କୁ ଦେଶର ବିଶାଳ ସମ୍ବଳ ଭାବେ ଅଭିହିତ କରି ଡକ୍ଟର ସିଂ କହିଛନ୍ତି, ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି, ଦେଶରେ ଏମ୍ସ ହସ୍କିଟାଲ ସଂଖ୍ୟା 7-22 ବୃଦ୍ଧି କରାଯାଇଥିବା ବେଳେ ଦେଶରେ ମେଡିକାଲ ପାଠ୍ୟକ୍ରମ ଲାଗି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ସର୍ବବୃହତ୍ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛି ବୋଲି ଡକ୍ଟର ସିଂ କହିଛନ୍ତି। ଏହି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ତେବେ ଏହି ବିଲ୍ ଉପରେ କଂଗ୍ରେସ, ଡିଏମ୍କେ, ଜନତା ଦଳ ସଂଯୁକ୍ତ, ଏନ୍ସିପି, ସମାଜବାଦୀ ପାର୍ଟି, ଆପ୍, ତୃଣମୂଳ କଂଗ୍ରେସ, ଆର୍ଜେଡି ଓ ସିପିଆଇଏମ୍ ସମେତ ବିଭିନ୍ନ ଦଳର ସାଂସଦମାନେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ। ଏଠାରେ ସୂଚନା ଦିଆଯାଇପାରେ, ନୂତନ ଆଇନ ଅନୁଯାୟୀ ଏଭଳି ଘଟଣାର ତଦନ୍ତ ପାଇଁ 2 ମାସ ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ

0: ବିଚାର ପ୍ରକ୍ରିୟା ଶେଷ ପାଇଁ 3 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ଦେଶର ଏକ ବିଶ୍ୱାସଯୋଗ୍ୟ ପରୀକ୍ଷା ବ୍ୟବସ୍ଥା ଗଠନ ଦିଗରେ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ସଂସଦର ଅନୁମୋଦନ ଲାଭ କରିବା ପରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତ ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ। ଏହା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟ ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରଣାଳୀରେ ଦେଶବ୍ୟାପୀ ସଂସ୍କାର ଆଣିଛନ୍ତି। ସମ୍ପୃକ୍ତ ବିଲ୍ରେ କଠିନ ଆଇନଗତ ବ୍ୟବସ୍ଥା ରଖାଯାଇଛି। ଏକ ସ୍ୱଚ୍ଛ ବୈଷୟିକ ଜ୍ଞାନକୌଶଳକ ଭିତ୍ତିକ ପରୀକ୍ଷା ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମକୁ ସୁରକ୍ଷା ଦିଆଯାଇପାରିବ, ଫଳରେ ବିକଶିତ ଭାରତ ଲାଗି ଭିତ୍ତିଭୂମିକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତି ବା ସଂସ୍ଥାକୁ କଠୋର ଦଣ୍ଡ ଦିଆଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଦେଶବ୍ୟାପୀ सभी राज्यों में भी और केंद्र में भी शिक्षा पद्धति में सुधार अनिवार्य हो गया है। टेक्नोलॉजी के भरपूर उपयोग की आवश्यकता हो गई और साथ साथ फिर से कोई पेपर माफिया, पेपर लीक करने वाली गैंग, देश के बच्चों के भविष्य के साथ खिलवाड़ करने वाली गैंग, उनको बख्शा नहीं जाएगा। ऐसे कठोर कानूनों की भी जरूरत है। हम संसद में बिल लेकर के गए थे। गत 2 दिन संसद के दोनों सदनों ने, अधिकतम मान्य सांसदों ने विस्तार पूर्वक उससे चर्चा की है और आज दोनों सदनों ने इस कठोर कानूनों वाले, प्रावधानों वाले इस बिल को पास कर दिया है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମ ଏସିଆ ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସ୍ଥିତି ଏବଂ ଏ ଦିଗରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ପ୍ରସଙ୍ଗରେ ଏହା ହେଉଛି 4ର୍ଥ ସ୍ୱତନ୍ତ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ। ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସଂଯୋଜିତ ତଥା ଏକକ ବ୍ୟବସ୍ଥା ମାଧ୍ୟମରେ ପରିସ୍ଥିତିର ନିୟମିତ ତଦାରଖ କରିବା ସହିତ ସରକାରଙ୍କ ବିଭିନ୍ନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହି ବିବାଦର ପ୍ରଭାବ ଯେଭଳି ସାଧାରଣ ନାଗରିକ ଏବଂ ସମ୍ପୃକ୍ତ ଦେଶଗୁଡ଼ିକରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ନ ପଡ଼ିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ପ୍ରଭାବିତ ବ୍ୟକ୍ତି ତଥା ନାବିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ସମୟୋଚିତ ତଥ୍ୟ ପ୍ରଦାନ ଏବଂ ଜରୁରୀକାଳୀନ ସହାୟତା ଯୋଗାଇଦେବା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ରବି ଋତୁ ଲାଗି ସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାରର ବିକଳ୍ପ ଉତ୍ସ ବ୍ୟବହାର କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଚାଷୀମାନଙ୍କୁ ଯେଭଳି ନିରନ୍ତର ସାର ଯୋଗାଣ ସୁନିଶ୍ଚିତ କରାଯାଇପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା ଉଦ୍ଦେଶ୍ୟରେ ନବୀକରଣୀୟ ଶକ୍ତି ଉତ୍ସର ବ୍ୟବହାର କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏହି ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସମସ୍ତ ପ୍ରକାର ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ସରକାରଙ୍କ ସାମୂହିକ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଭୁଟାନ ବିକାଶ ସହଯୋଗ କଥାବାର୍ତ୍ତା ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁଟାନର 3ୟ ପଞ୍ଚବାର୍ଷିକ ଯୋଜନା ଉପରେ ଏହି ପଞ୍ଚମ ଆଲୋଚନାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ତାଙ୍କର ଭୁଟାନ ପ୍ରତିପକ୍ଷ ଡ୍ୟାସୋ ପେମା ଲେକ୍ଟପ୍ ଦୋର୍ଜି ସହ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭୁଟାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୁଟାନରେ ଭାରତୀୟ ସହାୟତାରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଛି। ଦେଶର ବିକାଶ ଦିଗରେ ଭାରତର ଉଲ୍ଲେଖନୀୟ ସହାୟତା ଏବଂ ଅବଦାନ ଲାଗି ଭୁଟାନ ପକ୍ଷରୁ ପ୍ରଶଂସା କରାଯାଇଛି। ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଅଧୀନରେ ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା 1735 ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶ୍ୱାନ ଗତକାଲି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସେଥିମଧ୍ୟରୁ 1256 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 9,16,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଦେଶରେ ବାର୍ଷିକ 294,00,000 ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର ଖାଦ୍ୟ ପ୍ରକ୍ରିୟାକରଣ ହେବା ସହିତ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଶ୍ରୀ ପାଶ୍ୱାନ କହିଛନ୍ତି ସମ୍ପୂର୍ଣ୍ଣ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଦେଶର 37,76,000 ଚାଷୀ ଉପକୃତ ହୋଇଛନ୍ତି। ବନ୍ୟାରେ ଓଡ଼ିଶାର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ 500

ପଇଁଚାଳିଶଟି ଗ୍ରାମ ପଞ୍ଚାୟତର 1458 ଗ୍ରାମ ଓ 14 ସହରାଞ୍ଚଳର 176 ୱାର୍ଡ ଓ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,335 ଘର ଏବଂ 24

0: ସିଂ ପୁରୁଷ 110 ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ମହିଳା ଡିସ୍କସ୍ ଥ୍ରୋରେ ସୀମା କାଲରମ୍ନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହିତ ଏହି ପ୍ରତିଯୋଗିତାର ଅଷ୍ଟମ ଦିନ ସୁଦ୍ଧା ଭାରତର ପଦକ ସଂଖ୍ୟା 17ରେ ପହଞ୍ଚିଛି। ସେଥିମଧ୍ୟରେ 3ଟି ସ୍ୱର୍ଣ୍ଣ, 10ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। 110ଟି ପଦକ ସହିତ ଅଷ୍ଟ୍ରେଲିଆ ପଦକ ତାଲିକାର ଶୀର୍ଷରେ ରହିଥିବା ବେଳେ ଭାରତ 10ମ ସ୍ଥାନରେ ରହିଛି। ତାଇପେଇ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ବର୍ଗରେ ଉନ୍ନତି ହୁଦା, ଦେବିକା ସିହାଗ, ତାନ୍ଭି ଶର୍ମା ଓ କିରଣ ଜର୍ଜ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଉନ୍ନତି ହୁଦା ତାନିଆ ହେମନାଥଙ୍କୁ 20-19, 21-12 ପରାସ୍ତ କରିଥିବା ବେଳେ ତାନ୍ଭି ଶର୍ମା ଇଣ୍ଡୋନେସିଆର ଥାଲିତା ଉଇର୍ୱାନ୍ଙ୍କୁ 21-17, 22-20 ହରାଇ ଦେଇଛନ୍ତି। ଦେବିକା ସିହାର ଇଣ୍ଡୋନେସିଆର ନି କାଡେକ୍ ଧିଣ୍ଡାଙ୍କୁ 21-16, 21-15 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ସଂସଦରେ ଗୃହୀତ। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପଶ୍ଚିମ ଏସିଆ ସ୍ଥିତି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା। ବନ୍ୟା ଯୋଗୁଁ ଓଡ଼ିଶାର 20 ଜିଲ୍ଲାର 7 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନରେ ଲଭପ୍ରୀତ ସିଂଙ୍କୁ ରୌପ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ବିକାଶଧାରା କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ମଧୁସ୍ମିତା ବିଶ୍ୱାଳ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
2: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ୍ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ସିନିୟର ସୋସିଆଲ ସୋସାଇଟି ରାଉରକେଲା ସମାଜ, ସଂସ୍କୃତି ତଥା ପରିବେଶର ସୁରକ୍ଷା ପାଇଁ ସମର୍ପିତ ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ। ହଁ ଆଜ୍ଞା, ଏହି ଅନୁଷ୍ଠାନର ଗୃହଲକ୍ଷ୍ମୀ ମହିଳା ବିଭାଗ ପକ୍ଷରୁ ଏକ ପେଡ଼ ଦେଶ କେ ନାମ ବା ଦେଶ ପାଇଁ ଗଛଟିଏ କ୍ରମରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ତାରିଖ 1 ଅଗଷ୍ଟ 2026, ସମୟ 7:00, ସ୍ଥାନ ତୁମକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇସ୍ପାତ କଲେଜ ପାଖ, ସେକ୍ଟର 16, ରାଉରକେଲା। ଆସନ୍ତୁ ଗଛ ଲଗାଇବା, ପରିବେଶ ବଞ୍ଚାଇବା।

0: 6 ମେଗାହର୍ଜର ବିକାଶ ଧାରା କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆପଣମାନଙ୍କ ରେଡିଓ ସାଥୀ ମଧୁସ୍ମିତା। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ହେଉଛି କୁପୋଷଣ ବିକଶିତ ଭାରତ ପଥରେ ଗୋଟିଏ ନିରବ ବାଧା। ଶ୍ରୋତା ବନ୍ଧୁ, ଆଜି ଆମେ ଆଲୋଚନା କରିବା ଗୋଟିଏ ଏପରି ସମସ୍ୟାକୁ ନେଇ ଯାହା ଧୀରେ ଧୀରେ ଆମ ସମାଜର ଭିତରକୁ ପ୍ରବେଶ କରି ଶିଶୁ ମା ଏବଂ ସମଗ୍ର ଜାତିର ଭବିଷ୍ୟତକୁ ପ୍ରଭାବିତ କରୁଛି, ଆଉ ସେହି ସମସ୍ୟାଟି ହେଉଛି କୁପୋଷଣ। ଆଜି ଭାରତ ବିଶ୍ୱର ଦ୍ରୁତ ଅଗ୍ରଗତିଶୀଳ ଦେଶମାନଙ୍କ ମଧ୍ୟରେ ଗଣାଯାଉଛି। ବିଜ୍ଞାନ, ପ୍ରଯୁକ୍ତି, ଶିକ୍ଷା, କୃଷି, ମହାକାଶ କ୍ଷେତ୍ରରେ ଆମେ ନୂଆ ଇତିହାସ ରଚନା କରୁଛୁ। ଆମର ଲକ୍ଷ୍ୟ 2047 ସୁଦ୍ଧା ଗୋଟିଏ ବିକଶିତ ଭାରତ ଗଠନ କରିବା, କିନ୍ତୁ ଏହି ଯାତ୍ରାରେ ଗୋଟିଏ ନିରବ ଶତ୍ରୁ ଆମ ଅଗ୍ରଗତିକୁ ବାଧା ଦେଉଛି, ଆଉ ସେହି ଶତ୍ରୁ ହେଉଛି କୁପୋଷଣ। କୁପୋଷଣର ଅର୍ଥ କେବଳ ଖାଦ୍ୟର ଅଭାବ ନୁହେଁ, ବରଂ ଶରୀରର ଆବଶ୍ୟକତା ଅନୁଯାୟୀ ସଠିକ୍ ପରିମାଣର ପୁଷ୍ଟିକର ଖାଦ୍ୟ ନ ମିଳିବା। ଯେତେବେଳେ ଶରୀରକୁ ପ୍ରୋଟିନ୍, ଭିଟାମିନ୍, ଖଣିଜ ଲବଣ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଠିକ୍ ପରିମାଣରେ ମିଳେ ନାହିଁ, ସେତେବେଳେ ଶରୀର ଦୁର୍ବଳ ହୋଇଯାଏ ଏବଂ ବିଭିନ୍ନ ରୋଗ ସହଜରେ ଆକ୍ରମଣ କରିଥାଏ। ଶ୍ରୋତା ବନ୍ଧୁ, କୁପୋଷଣର ସବୁଠାରୁ ଅଧିକ ପ୍ରଭାବ ଶିଶୁ ତଥା ଗର୍ଭବତୀ ମହିଳାଙ୍କ ଉପରେ ପଡ଼ିଥାଏ। କୁପୋଷିତ ଶିଶୁମାନଙ୍କର ଶାରୀରିକ, ମାନସିକ ବିକାଶ ଠିକ୍ ଭାବରେ ହୁଏ ନାହିଁ, ସେମାନଙ୍କର ଶିଖିବା କ୍ଷମତା କମିଯାଏ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ ଏବଂ ଭବିଷ୍ୟତରେ ସେମାନେ ଗୋଟିଏ ସୁସ୍ଥ ଏବଂ ସକ୍ଷମ ନାଗରିକ ହୋଇପାରନ୍ତି ନାହିଁ। ଗୋଟିଏ କୁପୋଷିତ ଶିଶୁ କେବଳ ଗୋଟିଏ ପରିବାରର ଚିନ୍ତା ନୁହେଁ, ସେ ଏକ ଦେଶର ଭବିଷ୍ୟତ ସହ ଜଡ଼ିତ। କୁପୋଷଣର କାରଣ ମଧ୍ୟ ଅନେକ। ଦାରିଦ୍ର୍ୟ, ଅଶିକ୍ଷା, ସନ୍ତୁଳିତ ଆହାର ସମ୍ପର୍କରେ ସଚେତନତାର ଅଭାବ, ପରିଷ୍କାର ପାନୀୟ ଜଳର ଅନୁପଲବ୍ଧତା, ବାରମ୍ବାର ସଂକ୍ରମଣ ଏବଂ ଅସ୍ୱଚ୍ଛ ପରିବେଶ ଏହାର ପ୍ରମୁଖ କାରଣ। କୁପୋଷଣ ଦୂର କରିବା ପାଇଁ କେବଳ ସରକାରଙ୍କ ପ୍ରୟାସ ଯଥେଷ୍ଟ ନୁହେଁ, ଏଥିପାଇଁ ପରିବାର, ବିଦ୍ୟାଳୟ, ସମାଜ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କର ସମ୍ମିଳିତ ଉଦ୍ୟମ ମଧ୍ୟ ଆବଶ୍ୟକ। ଆମ ଦୈନନ୍ଦିନ ଖାଦ୍ୟରେ ଶାଗ, ପନିପରିବା, ଡାଲି, କ୍ଷୀର, ଅଣ୍ଡା, ଫଳ, ମାଣ୍ଡିଆ, ଛତୁ ଏବଂ ସ୍ଥାନୀୟ ପୁଷ୍ଟିକର ଖାଦ୍ୟକୁ ସାମିଲ କରିବା ମଧ୍ୟ ଆବଶ୍ୟକ। ଆଜି ଭାରତ ସରକାର ତଥା ରାଜ୍ୟ ସରକାରମାନେ ପୋଷଣ ଅଭିଯାନ, ଅଙ୍ଗନବାଡ଼ି ସେବା, ମଧ୍ୟାହ୍ନ ଭୋଜନ ଯୋଜନା, ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ କୁପୋଷଣ ଦୂର କରିବାକୁ ପ୍ରୟାସ କରୁଛନ୍ତି, କିନ୍ତୁ ଏହି ପ୍ରୟାସ ସେତେବେଳେ ସଫଳ ହେବ ଯେତେବେଳେ ପ୍ରତ୍ୟେକ ପରିବାର ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ ବୁଝିବେ ଏବଂ ସୁସ୍ଥ ଜୀବନଶୈଳୀକୁ ଆପଣେଇବେ। ଶ୍ରୋତାବନ୍ଧୁ, ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ଆମର ପ୍ରତ୍ୟେକ ଶିଶୁ ସୁପୋଷିତ ହେବେ, ପ୍ରତ୍ୟେକ ମା ସୁସ୍ଥ ରହିବେ ଏବଂ ପ୍ରତ୍ୟେକ ପରିବାର ପୁଷ୍ଟିକର ଖାଦ୍ୟ ପାଇପାରିବେ। ତେବେ ଶ୍ରୋତାବନ୍ଧୁ, ଆଜି ଆମେ ଆମ କାର୍ଯ୍ୟକ୍ରମରେ ଆଲୋଚନା କରିବା କୁପୋଷଣ ସମ୍ପର୍କରେ। ତେବେ ଏହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଉପସ୍ଥିତ ଅଛନ୍ତି କଟକର BM ନୋଡାଲ ହାଇସ୍କୁଲର ଆସିଷ୍ଟାଣ୍ଟ ଟିଚର ସାର୍ ଦେବାଶିଷ କର। ତେବେ ଆସନ୍ତୁ ତାଙ୍କ ସହିତ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଆଲୋଚନା କରିବା କୁପୋଷଣ ବିକଶିତ ଭାରତର ସ୍ୱପ୍ନ ସାକାରରେ ଗୋଟିଏ ନିରବ ବାଧା ଏହି ସମ୍ପର୍କରେ। ସାର୍ ନମସ୍କାର।
1: ନମସ୍କାର ଆଜ୍ଞା।
0: ସାର୍, ଆଜି ଆପଣଙ୍କୁ ଆମର ବିକାଶ ଧାରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ।
0: ସାର୍, ଆଜିର ଆମର ଯେଉଁ ବିଷୟବସ୍ତୁଟି ରହିଛି କୁପୋଷଣକୁ ନେଇକି, କୁପୋଷଣ ବିକଶିତ ଭାରତ ପଥରେ ଗୋଟିଏ ନିରବ ବାଧା ଏହି ସମ୍ପର୍କରେ, ତେବେ ସାର୍ ଆଜି ଆପଣ ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣେଇବେ ଏଇ ଯେଉଁ କୁପୋଷଣ ରହୁଛି ତାହା କ'ଣ ଏବଂ ଏହାକୁ ଆଜି ମଧ୍ୟ ଭାରତର ଗୋଟିଏ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ବୋଲି କାହିଁକି କୁହାଯାଉଛି?
1: ଆଜ୍ଞା, ନିଶ୍ଚିନ୍ତ ଭାବରେ ମ୍ୟାଡମ୍, ବର୍ତ୍ତମାନ ସମାଜରେ କୁପୋଷଣକୁ ନେଇ ବହୁତ କିଛି ସମସ୍ୟା ଆମେ ସମ୍ମୁଖୀନ ହଉଛି, ସମସ୍ୟାର ସମାଧାନ କେମିତି କରିବା ତାପରେ ଆଲୋଚନା ଚାଲିଛି। କୁପୋଷଣ ହଉଛି ମ୍ୟାଡମ୍, ଏହା ଏପରି ଏକ ସମସ୍ୟା ହେଇଯାଇଛି ଯାହାକି ନିରବ ଭାବରେ ମଣିଷର ଶରୀର ମାନସିକର ବିକାଶ ହଉ ବା କାର୍ଯ୍ୟକ୍ଷମତା ତଥା ଜାତିର ଅଗ୍ରଗତିକୁ ଏହା ପ୍ରଭାବ ପକାଉଛି। ଯେପରି ଦେଶ ବିକାଶର ପଥରେ ଯେତିକି ଆଗେଇ ଯିବା କଥା କୁପୋଷଣ ମାଧ୍ୟମରେ ଆଜି ଆମ ସମାଜ ପାଇଁ ଗୋଟେ ଚ୍ୟାଲେଞ୍ଜ ଭାବରେ ଠିଆ ହେଇଛି। ପ୍ରଥମେ ଆମେ ବୁଝିବା ଦରକାର ଯେ କୁପୋଷଣ କ'ଣ, କାହିଁକି କୁପୋଷଣ ଏତେ ମାତ୍ରାରେ ଆଜି ସମାଜରେ ମୁଣ୍ଡ ଟେକି। ଦେଖିବା ଯେତେବେଳେ ଜଣେ ବ୍ୟକ୍ତିର ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଯଥେଷ୍ଟ ଭାବରେ ମିଳିପାରୁ ନାହିଁ, କିମ୍ବା ସେ ସନ୍ତୁଳିତ ଭାବରେ କୌଣସି ଜିନିଷ ପାଇପାରୁ ନାହିଁ, ସେଇ ଅବସ୍ଥାକୁ ହିଁ ଆମେ କୁପୋଷଣ ବୋଲି କହିବା। ଦେଖନ୍ତୁ ଶରୀର ପାଇଁ ଆମର ଶର୍କରାର ଆବଶ୍ୟକତା ଅଛି, ପ୍ରୋଟିନ୍ର ଆବଶ୍ୟକତା ଅଛି, ଭିଟାମିନ୍ ହଉ, ଖଣିଜ ଲବଣ ହଉ, ବିଭିନ୍ନ କ୍ୟାଲସିୟମ୍ ହଉ, ତାର ସବୁ ଆବଶ୍ୟକତା ରହିଛି। ତେଣୁକରି ଏହାର ଯେତେବେଳେ ଅଭାବ ହଉଛି ଶରୀରରେ ସ୍ୱାଭାବିକ ଭାବରେ ବାଧା ସୃଷ୍ଟି ହଉଛି, ସେଥିପାଇଁ କୁପୋଷଣ ଦେଖାଦଉଛି, ଯୋଉଠିକି ଆମର ଏଇ ସବୁ ଜିନିଷର ଅଭାବ ପରିଲକ୍ଷିତ ହଉଛି। ତେଣୁକରି ଆମେ ଅନେକ ସମୟରେ ଦେଖିଛେ ଖାଦ୍ୟ ଆମେ ସଫିସିଏଣ୍ଟ ଖାଉଥିବା, କିନ୍ତୁ ପୂର୍ଣ୍ଣ ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱ ଖାଦ୍ୟ ନ ଖାଇଲେ ଏଥିରେ ବାଧା ସୃଷ୍ଟି ହେଇଥାଏ। ଯେମିତିକି ଆମେ ଉଦାହରଣ ନେଇପାରିବା, ଆମର ଶିଶୁ ହୁଅନ୍ତୁ, କିଶୋରୀ ହୁଅନ୍ତୁ, ବା ଗର୍ଭବତୀ ମହିଳାମାନେ ହୁଅନ୍ତୁ, ବା ବୃଦ୍ଧ ବୃଦ୍ଧାମାନେ ହୁଅନ୍ତୁ, ସେମାନେ ବିଶେଷତଃ ଏହି କୁପୋଷଣର ଶିକାର ହେଉଛନ୍ତି। ସେଥିପାଇଁ କୁପୋଷଣକୁ କେବଳ ଖାଦ୍ୟର ଅଭାବ ଭାବରେ ଆମେ ନ ଦେଖିକିରି ଏକ ପୋଷଣର ଅଭାବ ଭାବରେ ମଧ୍ୟ ଦେଖିବା ଦରକାର।
0: ଆଜ୍ଞା
1: ଆଉ ଏକ କଥା ଏଠାରେ ଆମେ କହି ରଖିବା ଯେ ଭାରତ ଭଳି ଏକ ବିଶାଳ ଦେଶରେ କୁପୋଷଣ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ବର୍ତ୍ତମାନ ଛିଡ଼ା ହେବାରେ ଲାଗିଛି। ପ୍ରଥମ କାରଣ ଏଥିପାଇଁ ହେଉଛି ଦାରିଦ୍ର୍ୟ। ଦରିଦ୍ରତାର ମୁଖ୍ୟ ଏହି କୁପୋଷଣ, ଯିଏକି ଆମେ କହିପାରିବା ଅନେକ ପରିବାର ଆଜି ପୁଷ୍ଟିକର ଖାଦ୍ୟ ନିୟମିତ ଭାବରେ ପାଇପାରୁନାହାନ୍ତି, ଏଇଟା ହେଉଛି ପ୍ରଥମ କାରଣ। ଦ୍ୱିତୀୟ କାରଣ ମଧ୍ୟ ଆମେ ନେଇପାରିବା ଆମ ଭିତରେ ସଚେତନତାର ଅଭାବ। ଅନେକ ପରିବାର ଆଜି ମଧ୍ୟ ଜାଣିନାହାନ୍ତି ଯେ ବାସ୍ତବିକ ପୋଷଣ ଯୁକ୍ତ ଖାଦ୍ୟ ଆମେ କିଭଳି ପାଇପାରିବା। ସେମାନେ ଭାବନ୍ତି ଯେ ଆମେ କିଛି ଦାମିକିଆ ଖାଦ୍ୟ ହୁଏତ ଖାଇବା ଯେଉଁଟାକି ଆମକୁ ସୁପୋଷଣ ଯୋଗେଇବ, କିନ୍ତୁ ତାହା ନୁହେଁ। ଏଠାରେ ଆମେ କହି ରଖିବା ଆମ ପାଖରେ ଯାହା ମିଳୁଥିବ, ଶାଗ ହଉ, ପନିପରିବା ହଉ, ଅଣ୍ଡା ହଉ, କ୍ଷୀର ହଉ, ଏଇଭଳି ଡାଲି ଶସ୍ୟ ଜାତୀୟ ଖାଦ୍ୟ, ଏଗୁଡିକ ମଧ୍ୟ ନିହାତି ଭାବରେ ଆମ ପାଇଁ ଉପକାର ଆଣନ୍ତି। ଆଉ ଏକ ମୁଖ୍ୟ କାରଣ ହେଲା ଯାହାକି ଆମେ ମାତୃ ସ୍ୱାସ୍ଥ୍ୟର ଅବସ୍ଥା, ଯଦି ଜଣେ ମା ନିଜେ ପୋଷଣ ଅଭାବରେ ରୁହନ୍ତି

0: ଆମେ କୁପୋଷଣକୁ ଦୂର କରିପାରିବା।
1: ବହୁତ ସୁନ୍ଦର ସାର୍। ତେବେ ସାର୍, ଏବେ ଆପଣ ଆମ ଶ୍ରୋତାବନ୍ଧୁମାନଙ୍କୁ ଜଣେଇବେ, ଏଇ ଯେଉଁ କୁପୋଷଣର ମୁଖ୍ୟ କାରଣ ଗୁଡ଼ିକ କ'ଣ? ଦାରିଦ୍ର୍ୟ, ଅଜ୍ଞତା ଏବଂ ଖାଦ୍ୟାଭ୍ୟାସ ଏଥିରେ କେତେ ଦୂର ଦାୟୀ ଅଛି?
0: ମ୍ୟାଡ଼ାମ ବହୁତ ଗୋଟେ ଆପଣ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପଚାରିଛନ୍ତି, ଯେଉଁଟାକି ଆମ ସମାଜ ପାଇଁ ନିହାତି ଆମମାନଙ୍କ ପାଇଁ ଏଇଟା ଦରକାର। ଏବେ କୁପୋଷଣର ମୁଖ୍ୟ କାରଣ ଗୁଡ଼ିକ କ'ଣ ଆମେ ପ୍ରଥମେ ଜାଣିବା। ଆମେ ଯାହାକି ପୂର୍ବରୁ ଆଲୋଚନା କରିଥିଲେ କୁପୋଷଣ କ'ଣ ଜାଣିଲେ, କିନ୍ତୁ ଏଇ କୁପୋଷଣ କାହିଁକି ହେଉଛି, ତାର ମୁଖ୍ୟ କାରଣ କ'ଣ, ଏବେ
1: ଆଜ୍ଞା,
0: ସେଇ କଥାକୁ ମୁଁ କହି ରଖୁଛି। ପ୍ରଥମେ ହେଉଛି କୁପୋଷଣ କେବଳ ଖାଦ୍ୟର ଅଭାବ ଯୋଗୁଁ ନୁହେଁ, ଯାହାକି ଆମେ ପୂର୍ବରୁ ଆଲୋଚନା କଲେ, ଏହା ପଛରେ ଅନେକ ଗୁଡ଼ିଏ ସାମାଜିକ ଆର୍ଥିକ ହଉ ବା ଶିକ୍ଷାଗତ ହଉ ସଚେତନତାର ଅଭାବ ମଧ୍ୟ ରହିଛି। ତେଣୁକରି ଆମେ ଯଦି ପ୍ରଥମକୁ ବିଶ୍ଳେଷଣ କରିବା, ଆମେ ଗୋଟିଏ ଗୋଟିଏ ପଏଣ୍ଟକୁ ଯିବା। ଆର ମୁଖ୍ୟ ଆସିବ ଦାରିଦ୍ର୍ୟ ହଉ, ଅଜ୍ଞତା ହଉ, ଅସନ୍ତୁଳିତ ଖାଦ୍ୟର ଅଭ୍ୟାସ। ଆମେ ଯେମିତି ଆଜିକାଲି ବହୁତ କିଛି ଚାଇନିଜ ଫୁଡ୍ ହଉ, ଜଙ୍କ ଫୁଡ୍ ହଉ, ଏଗୁଡ଼ାକ ସବୁ ଆପଣେଇ ନେଉଛେ। ଆଉ ତାପରେ ଆସିବ ସ୍ୱଚ୍ଛତାର ଅଭାବ ବା ସ୍ୱାସ୍ଥ୍ୟ ସେବାର ଅପହଞ୍ଚ, ଆଉ ବାକି ମହିଳା ଶିକ୍ଷାର ଅଭାବ, ଏଇସବୁ ଜିନିଷ ଗୁଡିକ ଏହାର ମୁଖ୍ୟ କାରଣ ଆସିବ। ଯେମିତିକି ସର୍ବପ୍ରଥମେ ଆମେ ଦରିଦ୍ରତା କଥା ଆଲୋଚନା କରିବା, ଯେ ଆର୍ଥିକ ଦୁର୍ବଳତା ଯୋଗୁଁ ଅନେକ ପରିବାର ବର୍ତ୍ତମାନ ପୌଷ୍ଟିକ ଖାଦ୍ୟ କ୍ରୟ କରିବାରେ ସକ୍ଷମ ହେଉନାହାନ୍ତି। ସେମାନେ ଦୈନନ୍ଦିନ ପ୍ରୋଟିନ ଯୁକ୍ତ ଖାଦ୍ୟ ହଉ, ଭିଟାମିନ ଯୁକ୍ତ ଖାଦ୍ୟ ହଉ, ଏଇସବୁ ଜିନିଷ ପାଇପାରୁନାହାନ୍ତି। ଫଳସ୍ୱରୂପ ଶରୀରରେ ଆବଶ୍ୟକ ଅନୁସାରେ ପୋଷଣ ଯାହା ଦରକାର ସେଥିରୁ ସେମାନେ ବଞ୍ଚିତ ହେଉଛନ୍ତି।
1: ଆଜ୍ଞା।
0: ଦ୍ୱିତୀୟତରେ ଆସିବା, ହଁ ଦ୍ୱିତୀୟତରେ ଆସିବା ଆମେ ଅଜ୍ଞତା। ଅଜ୍ଞତା ମାନେ ସେମାନଙ୍କର ଯେତିକି ଜାଣିବାର କଥା ସେଥିରେ ମଧ୍ୟ କିଛି ଲୋକ ସେଥିରୁ ବିଚ୍ୟୁତ ହେଉଛନ୍ତି। ଯେମିତିକି ଅନେକ ଅଭିଭାବକ ସନ୍ତୁଳିତ ଖାଦ୍ୟ ସମ୍ପର୍କରେ ସଠିକ ଧାରଣା ଜାଣିନାହାନ୍ତି, ଯେ ସନ୍ତୁଳିତ ଖାଦ୍ୟ କ'ଣ, ଶିଶୁଙ୍କୁ କିପରି ତାହା ପରିପୂରକ ଭାବରେ ଆମେ ଦେବା ଦରକାର। ଶିଶୁକୁ ହୁଅନ୍ତୁ, ଗର୍ଭବତୀ ମହିଳାମାନଙ୍କୁ ହୁଅନ୍ତୁ, ଏହିସବୁ ବିଷୟରେ ଏକ ଜନସଚେତନତାର ଆବଶ୍ୟକତା ରହିଛି, ଯେଉଁଥିରେ ଅଭାବ ହେବାରୁ ଏଠିକି ମଧ୍ୟ ଆମେ କୁପୋଷଣର ଶିକାର ହେବା ପାଇଁ ଗୋଟିଏ କାରଣ ହେଇପାରେ। ତାପରେ ଦ୍ୱିତୀୟ ପରେ ଆମେ ଯିବା ଖାଦ୍ୟାଭ୍ୟାସ ଏବଂ କୁପୋଷଣ ସହିତ ଗଭୀର ଭାବରେ ଜଡିତ। ଯେମିତିକି ଆଜିକାଲି ଆମେ ଦେଖିବା ପାରମ୍ପରିକ ପୌଷ୍ଟିକ ଖାଦ୍ୟ ପରିବର୍ତ୍ତେ ଆମେ ବେଶୀ ଯେମିତି କହୁଥିଲି ଟିକେ ପୂର୍ବରୁ ଜଙ୍କ ଫୁଡ୍ ହଉ, ପ୍ୟାକେଟ ଖାଦ୍ୟ ହଉ, ଯେଉଁଟାକି ପୂର୍ବରୁ କିଛି ଦିନ ପୂର୍ବରୁ ପ୍ୟାକେଟ ହେଇକିରି ଖାଦ୍ୟ ରନ୍ଧା ହେଇକି ରହୁଛି ବା ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟ, ଏଥିପ୍ରତି ଆମେ ଅଧିକ ଆକର୍ଷିତ ହଉଛନ୍ତି, ଯାହାଫଳରେ କି ଆମର ପେଟ ଖରାପ ହଉଛି, ଶରୀରର ଆବଶ୍ୟକତା ପୋଷକ ତତ୍ତ୍ୱ ମଧ୍ୟ ଆମେ ପାଇପାରୁନାହାନ୍ତି। ତେଣୁକରି ସନ୍ତୁଳିତ ଖାଦ୍ୟର ଅଭ୍ୟାସ ସେଇଟାକୁ ଆମକୁ ବଦଳାଇବା ଦରକାର। ଏହାପରେ ଆଉ ଗୋଟିଏ ପଏଣ୍ଟକୁ ଯିବା, ଯାହାକି ସ୍ୱଚ୍ଛ ପାନୀୟ ଜଳର ଅଭାବ, ଅସ୍ୱାସ୍ଥ୍ୟକର ପରିବେଶ, ବାରମ୍ବାର ସଂକ୍ରମଣ ହେଉଥିବା ରୋଗ ହଉ, ଖୋଲା ସ୍ଥାନରେ ମଳତ୍ୟାଗ କରିବା ହଉ, ଏହିସବୁ ମଧ୍ୟ କୁପୋଷଣ ବୃଦ୍ଧିରେ ଗୋଟେ ମୁଖ୍ୟ ଭୂମିକା ନିର୍ବାହ କରୁଥାଏ। ତେଣୁକରି ଶରୀର ଖାଦ୍ୟରୁ ପୋଷକ ତତ୍ତ୍ୱ ଗ୍ରହଣ କରିବା ପୂର୍ବରୁ ରୋଗ ଦ୍ୱାରା ସେ ଦୁର୍ବଳ ହୋଇପଡେ। ତେଣୁକରି କୁପୋଷଣଟା ଆହୁରି ଗଭୀର ଭାବେ ଦେଖା ଦେଇଥାଏ। ଶେଷକୁ ଆମେ ଯିବା ଯେଉଁଟାକି ମହିଳା ଶିକ୍ଷାର ଅଭାବ। ଯେମିତି ଆମେ କହିଛନ୍ତି ଶିକ୍ଷିତ ମା ଯଦି ସାଧାରଣ ଭାବରେ ନିଜ ସନ୍ତାନର ପୋଷଣ କଥା ହଉ, ସ୍ୱାସ୍ଥ୍ୟ କଥା ହଉ, ଟୀକାକରଣ କଥା ହଉ, ସ୍ୱଚ୍ଛତା ପ୍ରତି ଅଧିକ ଭାବରେ ସେମାନେ ସଚେତନ ରହିଥାନ୍ତି। ତେଣୁକରି ମହିଳା ଶିକ୍ଷାର ପ୍ରସାର ଯଦି ଅଧିକ ଭାବରେ ହେଇପାରିବ, ଆମେ କୁପୋଷଣକୁ ମଧ୍ୟ ନିଶ୍ଚିନ୍ତ ଭାବରେ ବହୁତ ମାତ୍ରାରେ ଦୂରେଇ ଦେଇପାରିବା। ତେଣୁକରି ମୋର ଗୋଟେ ମତ ଏଠାରେ ରହିବ, ଦାରିଦ୍ର୍ୟ, ଅଜ୍ଞତା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ, ଏଇ ତିନିଟା ହେଉଛି କୁପୋଷଣର ମୂଳ ଭିତ୍ତି ବା ମୂଳ ଉତ୍ସ। ତେଣୁକରି ଆମେ ଯଦି ଟିକିଏ ସଚେତନ ହେବା, ଆମର ଅଜ୍ଞତାକୁ ଦୂର କରିବା, ସଚେତନ ହେବା, ସଠିକ ଖାଦ୍ୟ ଖାଇବା, ତାହେଲେ ନିଶ୍ଚିନ୍ତ ଭାବରେ ଆମେ କୁପୋଷଣକୁ ବହୁତ ମାତ୍ରାରେ ଦୂରେଇ ଦେଇପାରିବା।
1: ବହୁତ ସୁନ୍ଦର ସାର୍। ତେବେ ସାର୍, ଶିଶୁ, କିଶୋରୀ ଏବଂ ଗର୍ଭବତୀ ମହିଳାମାନେ କୁପୋଷଣର ଅଧିକ ଶିକାର କାହିଁକି ହୁଅନ୍ତି?
0: ଆଜ୍ଞା ଆଜ୍ଞା ଆଜ୍ଞା, ହଁ ମ୍ୟାଡ଼ାମ, ଏଇଟା ଏଇଟା ମଧ୍ୟ ଏକ ଚମତ୍କାର ପ୍ରଶ୍ନ, ବହୁତ ବଢ଼ିଆ କଥାଟି ଆପଣ କହିଲେ। ଶିଶୁ, କିଶୋରୀ ଏବଂ ଗର୍ଭବତୀ ମାନେ ବିଶେଷ ଭାବରେ କୁପୋଷଣର ଅଧିକ ଶିକାର ହେଉଛନ୍ତି ଆମେ ଦେଖିବା। ତାର କାରଣ ମୁଁ ଏଠାରେ କହି ରଖୁଛି କି ପ୍ରକୃତରେ ଆମେ ଜାଣିଛନ୍ତି ଏହି ତିନିଟି ପର୍ଯ୍ୟାୟରେ ମନୁଷ୍ୟର ଗୋଟେ ସମ୍ବେଦନଶୀଳତା ରହିଥାଏ। ଯେମିତିକି ଏହି ସମୟରେ ଶରୀରର ବୃଦ୍ଧି, ବିକାଶ, ରକ୍ତ ସୃଷ୍ଟି ହଉ, ରୋଗ ପ୍ରତିରୋଧକ ଶକ୍ତି କ୍ଷମତା, ଶାରୀରିକ ପରିବର୍ତ୍ତନ ସବୁ ଦ୍ରୁତ ଗତିରେ ହେଇଥାଏ। ଯେମିତିକି ଶିଶୁଟିଏ, ସେ ଦ୍ରୁତ ଗତିରେ ତାର ଶାରୀରିକ ବୌଦ୍ଧିକ ବିକାଶ ହେଇଥାଏ। କିଶୋରୀ, ଏଇ ସମୟରେ ଗର୍ଭବତୀ ମହିଳା, ତାଙ୍କର ଶରୀରରେ କିଛି ବହୁତ ଗୁଡ଼ିଏ କିଛି ପରିବର୍ତ୍ତନ ଏଇ ସମୟରେ ଆସିଥାଏ, ମୁଖ୍ୟତଃ ଶିଶୁ, କିଶୋରୀ ଏବଂ ଗର୍ଭବତୀ ମାନଙ୍କ। ପ୍ରଥମେ ଶିଶୁମାନଙ୍କ କଥା ଆମେ କହିବା, ଯେ କି ଆପଣ ମାନେ ଦେଖିଥିବେ ଜନ୍ମ ଠାରୁ 5 ବର୍ଷ ପର୍ଯ୍ୟନ୍ତ ସମସ୍ତ ଏଇ ସମୟ ଶରୀର ତଥା ମସ୍ତିଷ୍କ ବିକାଶ ପାଇଁ ନିହାତି ଭାବରେ ଜରୁରୀ, ଆମେ ଏଇଟା ସମସ୍ତେ ଜାଣିଛନ୍ତି। ଯେମିତି କି ସମୟରେ ପ୍ରୋଟିନ ହଉ, ଭିଟାମିନ ହଉ, ଖଣିଜ ଲବଣ, ଦୁଗ୍ଧ, ଫଳ, ପନିପରିବା, ଏଇସବୁ

0: ପର୍ଯ୍ୟାପ୍ତ ପରିମାଣରେ ଆମେ ଯଦି ନ ଖାଇବା ତାହେଲେ ଶିଶୁର ବିକାଶ ହଉ, ଓଜନ ହଉ, ମାନସିକ ପ୍ରଭାବ ସବୁ ପଡିବ। ତେଣୁକରି ଅନେକ ପରିବାରରେ ଆମେ ଦେଖିବା ମା କ୍ଷୀର ପରେ ସେମାନେ ଆମେ ଯୋଉ ବାହାରେ ମିଳୁଥିବା କିଛି ଫୁଡ୍ ଦେବାକୁ ସଠିକ ପଦ୍ଧତିକୁ ଆପଣେଇଥାନ୍ତି, କିନ୍ତୁ ସେଇଟା ନ କରିକି ଆମେ ଯଦି ମା କ୍ଷୀର ଉପରେ ଅତ୍ୟନ୍ତ ଗୁରୁତ୍ୱ ବା ପ୍ରାଧାନ୍ୟ ଦବା, ନିହାତି ଭାବରେ ଶିଶୁମାନେ କୁପୋଷଣର ଶିକାରରୁ ବଞ୍ଚିତ ହେଇପାରିବେ।
1: ଆଜ୍ଞା
0: ଯେମିତିକି ଆଜ୍ଞା ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଦେଖିବା, ବାରମ୍ବାର ଆମେ ଦେଖିବା ପିଲାଟିର କିଛି ଡାଇରିଆ ଜ୍ୱର ହଉଛି, ଜ୍ୱର ହଉଛି, ସଂକ୍ରମଣ ହଉଛି, ଶିଶୁମାନଙ୍କର ପୋଷକ ତତ୍ଵ ଯାହାଫଳରେ କି କମି ଯାଇଥାଏ, ଫଳରେ ସେମାନଙ୍କର ବିକାଶରେ ବାଧା ହେଇଥାଏ। ଯେମିତିକି ପୌଷ୍ଟିକ ଖାଦ୍ୟ ନ ମିଳିବାରୁ ସେମାନଙ୍କର ଇମ୍ୟୁନିଟି ପାୱାର କମି ଯାଉଛି, ଯାହାଫଳରେ କି ସେମାନଙ୍କୁ ସଂକ୍ରାମକ ରୋଗ ବହୁତ ହଉଛି। ଦ୍ୱିତୀୟରେ ଆମେ ଆଲୋଚନା କରିବା କିଶୋରୀମାନଙ୍କ କଥା। ଯେମିତିକି କିଶୋର ଅବସ୍ଥାରେ କ'ଣ ହଉଛି ନା, ଶାରୀରିକ ପରିବର୍ତ୍ତନ ଗୋଟେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଉଛି। ଏହି ସମୟରେ କିଶୋରୀମାନଙ୍କର ଦେଖିବା ଉଚ୍ଚତା ବଢିବ, ସେମାନଙ୍କର ଶରୀରରେ ପରିବର୍ତ୍ତନ ଆସିବ, ସେମାନଙ୍କ ଶରୀରରେ ରକ୍ତ ସୃଷ୍ଟି ହବ, ଯେମିତିକି ମାସିକ ଋତୁଚକ୍ର ଆରମ୍ଭ ହେବ। ଏହିସବୁ କାରଣରୁ ଆଇରନ୍ ହଉ, ଶରୀରରେ କ୍ୟାଲସିୟମ, ପ୍ରୋଟିନ, ଏମାନଙ୍କର ଚାହିଦା ବହୁତ ଗୁଣରେ ବଢିଯାଏ। କିନ୍ତୁ ଅନେକ ସ୍ଥାନରେ ଆମେ ଦେଖିବା ଝିଅମାନଙ୍କର ପୋଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉନି, ପରିବାରରେ ସଚେତନତାର ଅଭାବ ରହିଛି, ସେମାନେ ସଠିକ ଖାଦ୍ୟ ଖାଇପାରୁନାହାନ୍ତି, ଯାହାଫଳରେ କି ରକ୍ତହୀନତା, ଦୁର୍ବଳତା, ଏହିସବୁ ବିଭିନ୍ନ କଥାରେ ବାଧା ସୃଷ୍ଟି ହେଉଛି। ତେଣୁକରି କିଶୋରୀ ଅବସ୍ଥାରେ ହିଁ ପୋଷଣର ଅଭାବ ଆମେ ପରିଲକ୍ଷିତ କରୁଛେ। ତେଣୁକରି ମାତୃତ୍ୱ ସମୟରେ ବିଭିନ୍ନ ସମସ୍ୟାର ଯାହାକି ଆମେ ସମ୍ମୁଖୀନ ହେବାକୁ ପଡୁଛି କିଶୋରୀମାନଙ୍କୁ ଯେତେବେଳେ ସେମାନେ ଗର୍ଭାବସ୍ଥାକୁ ଯାଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଆସିବା ଶେଷରେ ଗର୍ଭବତୀ ମହିଳାଙ୍କ କଥା, ଯିଏକି କୁପୋଷଣର ଅଧିକ କାହିଁକି ଶିକାର ହେଉଛନ୍ତି। ଯେମିତିକି ପୂର୍ବରୁ କହି ରଖିଲି, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ପରିସ୍ଥିତି ଆହୁରି ଗୁରୁତର ଟିକେ ଆମେ ନେବା, କାହିଁକିନା ଗର୍ଭାବସ୍ଥାରେ ମାଆର ଶରୀରକୁ ନିଜର ପୋଷଣ ସହିତ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ମଧ୍ୟ ପୋଷକ ତତ୍ଵ ଯୋଗାଇବାକୁ ପଡିଥାଏ। ତେଣୁ ଏହି ସମୟରେ ଅଧିକ ପରିମାଣ, ଯେତିକି ଗୋଟେ ଲୋକ ଦରକାର, ଯେହେତୁ ତା ଛୁଆଟି ତା ପେଟରେ ବଢୁଛି, ସେ ଆଉ ଟିକେ ଅଧିକ ପରିମାଣର ପ୍ରୋଟିନ ହଉ, ଆପଣଙ୍କର କ୍ୟାଲସିୟମ ହଉ, ଆଇରନ୍ ହଉ ବା ଫଲିକ ଏସିଡ୍, ଏହିସବୁ ଭିଟାମିନର ଆବଶ୍ୟକତା ରହିଛି। ତେଣୁକରି ଯଦି ଗର୍ଭବତୀ ମହିଳା ପର୍ଯ୍ୟାପ୍ତ ପୌଷ୍ଟିକ ଖାଦ୍ୟ ନ ପାଇପାରିବେ, ସେଥିପାଇଁ ସେ ରକ୍ତହୀନତା ହଉ, ଶାରୀରିକ ଦୁର୍ବଳତା ହଉ, ବହୁତ କିଛି ଶିଶୁର ଓଜନ କମିବା, ଏହିସବୁ ସମସ୍ୟାର ସମ୍ମୁଖୀନ ହବାକୁ ପଡିବ। ତେଣୁକରି ମୋ ମତରେ ଏହା ରହିବ ଶେଷରେ ଯେ ଶିଶୁ, କିଶୋରୀ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପୋଷଣ ଯତ୍ନ ହଉ, ସ୍ୱାସ୍ଥ୍ୟ ପରୀକ୍ଷା ହଉ, ସଚେତନତା ଏହିସବୁ ଏବଂ ସନ୍ତୁଳିତ ଖାଦ୍ୟ ତାଙ୍କର ଯଦି ଆମେ ଠିକ୍ ଭାବରେ ବ୍ୟବସ୍ଥା କରିବା, ତେବେ ଉତ୍ତମ ସନ୍ତାନ ହୋଇପାରିବ, ମା ଛୁଆ ଉଭୟ ସୁସ୍ଥ ରହିପାରିବେ ଏବଂ ଗୋଟେ ସୁସ୍ଥ ପରିବେଶ, ସୁସ୍ଥ ବାତାବରଣ ମଧ୍ୟ ଆମେ ସୃଷ୍ଟି କରିପାରିବା।
1: ଠିକ କହିଲେ ସାର୍। ତେବେ ସାର୍, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ କୁପୋଷଣର ସ୍ଥିତିରେ କ'ଣ ପାର୍ଥକ୍ୟ ଦେଖିବାକୁ ମିଳିଥାଏ ସେ ବିଷୟରେ ଟିକେ ଜଣାଇବେ।
0: ଆମେ ଦେଖିବା ଗ୍ରାମାଞ୍ଚଳ ଆଉ ସହରାଞ୍ଚଳ ଉଭୟରେ ଲୋକମାନେ ଗଭୀର ଜନସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି, ଗ୍ରାମାଞ୍ଚଳରେ ମଧ୍ୟ ଏବଂ ସହରାଞ୍ଚଳରେ। ଆମେ ଏହାର ଗୋଟେ ନମୁନା ଏଠାରେ ଉପସ୍ଥାପନ କରିବା। ପ୍ରଥମେ ଗ୍ରାମାଞ୍ଚଳ କଥା କହିବା, ଗାଁ ଅଞ୍ଚଳରେ ହଉ, ଦାରିଦ୍ର, ଅଶିକ୍ଷା, ସ୍ୱାସ୍ଥ୍ୟ ସେବାର ପ୍ରଭାବ ଯେମିତିକି ପଡୁଛି, ଏବଂ ମୁଁ ଯେମିତି ଆଗରୁ ଆମେ ଆଲୋଚନା କରିଛେ ସଚେତନତାର ଅଭାବ, ଯେମିତିକି ପୌଷ୍ଟିକ ଖାଦ୍ୟ ସମ୍ପର୍କରେ ଲୋକମାନଙ୍କ ପାଖେ ସଠିକ ଜ୍ଞାନ ନାହିଁ, ଯାହାଫଳରେ କି ଏହାର ପ୍ରମୁଖ କାରଣ ହଉଛି ଗ୍ରାମାଞ୍ଚଳରେ ଏହିସବୁ ଜିନିଷ। ଅନେକ ପରିବାର ଆଜି ମଧ୍ୟ ଆର୍ଥିକ ଅସୁବିଧା ଯୋଗୁଁ ସନ୍ତୁଳିତ ଖାଦ୍ୟ ମଧ୍ୟ ସେ ଗ୍ରହଣ କରିପାରୁନାହାନ୍ତି, କିନ୍ତୁ ଗ୍ରାମରେ ଖାଦ୍ୟ ଉତ୍ପାଦନ ହେଉଥିଲେ ମଧ୍ୟ ଅନେକ ସମୟରେ ପରିବାର ନିଜ ଚାଷ ଜମିରେ ଉତ୍ପାଦିତ ସାମଗ୍ରୀକୁ ଦୈନନ୍ଦିନ ଖାଇପାରୁନାହାନ୍ତି, ସେମାନେ ବଜାରରେ ବିକ୍ରି ବଟା କରିଦେଉଛନ୍ତି, ସେମାନଙ୍କର ଯେମିତିକି ଆର୍ଥିକ ପରିସ୍ଥିତିରେ ସ୍ୱଚ୍ଛତା ନଥିବାରୁ। ତେଣୁକରି ଆଉ ଗୋଟିଏ ରହୁଛି, ଗ୍ରାମାଞ୍ଚଳରେ ଆମେ ସଠିକ ସ୍ୱଚ୍ଛ ପାନୀୟ ଜଳ ମଧ୍ୟ ପାଇପାରୁନାହାନ୍ତି, ଏହିସବୁ ଯାହାକି ଆମର କୁପୋଷଣ ବଢ଼େଇବାରେ ସହାୟକ ହେଉଛି। ବିଶେଷ କରିକି ଯେମିତି ଆମେ ପୂର୍ବ ପ୍ରଶ୍ନରେ ଆଲୋଚନା କରିଥିଲେ, ଶିଶୁ, କିଶୋରୀ ହୁଅନ୍ତୁ ବା ଗର୍ଭବତୀ ମହିଳାମାନେ ବହୁତ କିଛି ରକ୍ତହୀନତା ହଉ, ଓଜନ କମ୍ ହଉ, ଉଚ୍ଚତାର ପ୍ରଭାବ, ଏହିସବୁ ଜିନିଷରେ ଗ୍ରାମାଞ୍ଚଳରେ ପ୍ରଭାବିତ ହେଉଛନ୍ତି। ଅନ୍ୟ ପକ୍ଷରେ ଆଲୋଚନା କରିବା ସହରାଞ୍ଚଳ କଥା, ସହରାଞ୍ଚଳର ସ୍ଥିତି କିଛି ଭିନ୍ନ। ଯେମିତିକି ସହରରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ବଜାର ତଥା ପୌଷ୍ଟିକ ଖାଦ୍ୟର ଉପଲବ୍ଧତା ବହୁତ ମାତ୍ରାରେ ଗ୍ରାମାଞ୍ଚଳ ଅପେକ୍ଷା ଅଧିକ, ତଥାପି କିନ୍ତୁ କୁପୋଷଣ ସମ୍ପୂର୍ଣ୍ଣ ଭାବରେ ସହରାଞ୍ଚଳରେ ଦୂର ହୋଇପାରୁ ନାହିଁ। ଯେମିତିକି ଆମେ ଆଲୋଚନା କରିବା, ସହରରେ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଦରିଦ୍ର ପରିବାର ଲୋକ ଅନେକ ସମୟରେ ପୌଷ୍ଟିକ ଖାଦ୍ୟ ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି, ଏବଂ ସେମାନେ ମଧ୍ୟ ଏକ ସ୍ୱାସ୍ଥ୍ୟକର ପରିବେଶରେ ରହିପାରୁନାହାନ୍ତି, ଦୂଷିତ ଜଳ ମଧ୍ୟ ବାଧ୍ୟ ହେଇକି କେତେବେଳେ ପିଇବା ପାଇଁ ପଡୁଛି, ଯୋଉଟାକି କୁପୋଷଣର ଆଉ ଏକ କାରଣ ହେଇଥାଇପାରେ ସହର ଅଞ୍ଚଳରେ ରହିଥିଲେ ମଧ୍ୟ। ସହରର ଆଉ ଗୋଟେ ଭିନ୍ନ ସମସ୍ୟା ହେଉଛି ମ୍ୟାଡମ, ଅସନ୍ତୁଳିତ ଖାଦ୍ୟାଭ୍ୟାସ। ଯେମିତିକି ଆମେ ଦେଖିବା ଆମର ପ୍ରତ୍ୟେକ ଗଳି ଷ୍ଟ୍ରିଟ୍ରେ ଆମେ ବ୍ୟସ୍ତ ଜୀବନଶୈଳୀକୁ ଆପଣେଇ ନେଇ ଫାଷ୍ଟଫୁଡ୍ ହଉ, ଜଙ୍କ ଫୁଡ୍ ହଉ, ପ୍ୟାକେଟ୍ ଖାଦ୍ୟ ହଉ, ତାରି ଉପରେ ନିର୍ଭର ହଉଛେ, ଯାହାଫଳରେ କି ଶରୀରରେ କ୍ୟାଲୋରି ଅଧିକ ରହୁଛି, ଆମର ଆଜି ମେଦବହୁଳତା ବଢୁ, କୋଲେଷ୍ଟ୍ରଲ ବଢ଼ୁ, ଏଭଳି ଅନେକ କିଛି ଶରୀର

0: ସମସ୍ୟାରେ ଗତି କରୁଛି, ଯାହାଫଳରେ କି ଏଇଟା ମଧ୍ୟ ଗୋଟେ କୁପୋଷଣରେ ପ୍ରଭାବିତ ହେବାର କଥା। ଅର୍ଥାତ୍ ଗ୍ରାମାଞ୍ଚଳରେ କୁପୋଷଣର ମୁଖ୍ୟ କାରଣ ଯଦି ଆମେ ଦେଖିବା ଦରିଦ୍ରତା ବା ସଚେତନତାର ଅଭାବ, ସହରାଞ୍ଚଳରେ ଆମେ ଦେଖୁଛେ ମୁଖ୍ୟତଃ ଅସନ୍ତୁଳିତ ଜୀବନଶୈଳୀ ହଉ ବା କିଛି ଅସ୍ୱାସ୍ଥ୍ୟକର ପରିବେଶ, ଏଇସବୁ ଜିନିଷଟାକୁ ଆମେ ସହରାଞ୍ଚଳରେ ଆଲୋଚନା କରିବା। ତେଣୁକରି ଏହା ପାଇଁ ଏକ ସଚେତନତା ହଉ, ଯେମିତିକି ଜନସଚେତନତା କାର୍ଯ୍ୟକ୍ରମ ହଉ, ଉଭୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଏବଂ ସହରାଞ୍ଚଳରେ ଏହାର ଆବଶ୍ୟକତା ମଧ୍ୟ ରହିଛି। ମୋ ମତରେ ଶେଷରେ ଏତିକି ଆଲୋଚନା କରିବା କି ଯଦି କୁପୋଷଣ ଦୂର କରିବା ପାଇଁ ସମାନ ନୀତି ଆମେ ପର୍ଯ୍ୟାପ୍ତ ଭାବରେ ଗ୍ରହଣ କରିବା, ଗ୍ରାମାଞ୍ଚଳ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ଏବଂ ସହରାଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ, ଏବଂ ସ୍ଥାନୀୟ ସମସ୍ୟାକୁ ଧ୍ୟାନରେ ରଖିକିରି ଆମେ ପଦକ୍ଷେପ ନେଲେ ନିହିତ ଭାବରେ ଗୋଟେ ଚ୍ୟାଲେଞ୍ଜକୁ ଆମକୁ ମୁକାବିଲା କରିବା ପାଇଁ ଆମେ ସମ୍ଭବ ହେଇପାରିବା। ଶେଷରେ ଏତିକି, ଗାଁ ହଉ ବା ସହର, ପ୍ରତ୍ୟେକ ଶିଶୁ, ପ୍ରତ୍ୟେକ ମା, ପ୍ରତ୍ୟେକ ପରିବାର ସୁପୋଷିତ ହେବା ନିହାତି ଦରକାର, ଯାହାଫଳରେ କି ଆମେ ଏକ ସୁନ୍ଦର ଏବଂ ସଠିକ ପରିବେଶ ସୃଷ୍ଟି କରିପାରିବା।
1: ସାର୍, ଏବେ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇବେ ଏ ଯେଉଁ ସୁଷମ ଖାଦ୍ୟ ରହୁଛି ତାହା କ'ଣ, ଏବଂ ସ୍ଥାନୀୟ ସ୍ତରରେ କମ୍ ଖର୍ଚ୍ଚରେ ପୌଷ୍ଟିକ ଖାଦ୍ୟ କିପରି ମିଳିପାରିବ?
0: ବହୁତ ସୁନ୍ଦର ପ୍ରଶ୍ନଟିଏ। ପ୍ରଥମେ ଆମେ ଯେଉଁ କୁପୋଷଣ ଉପରେ ଆଜିର ଟପିକ ରଖିଛନ୍ତି, ପ୍ରଥମେ ଆମେ ଜାଣିବା ଯେ ସୁଷମ ଖାଦ୍ୟ କ'ଣ। ସୁଷମ
1: ଆଜ୍ଞା,
0: ଖାଦ୍ୟର ଅଭାବ ହେଉଥିବାରୁ ହିଁ ଆମେ କୁପୋଷଣ ଆଡ଼କୁ ଯାଉଛେ। ପ୍ରଥମେ ଏଠି ଆମେ ଆଲୋଚନା କରିବା, ସାଧାରଣ ଭାବରେ କହିଲେ ଯେଉଁ ଖାଦ୍ୟରେ ଶରୀରର ଆବଶ୍ୟକ ସଠିକ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ଆମେ ପାଇପାରିବା, ତାହାକୁ ଆମେ ସୁଷମ ଖାଦ୍ୟ ବୋଲି କହିଥାଉ। ଯେମିତିକି ସେଥିରେ ଭିଟାମିନ ଥିବ, ପ୍ରୋଟିନ ଯୁକ୍ତ ଖାଦ୍ୟ ଥିବ, ଖଣିଜ ଲବଣ, ବିଭିନ୍ନ ପ୍ରକାର ଖାଦ୍ୟ ଥିବ, ଏଇସବୁ ଶରୀରରେ ସୁସ୍ଥ ବିକାଶ ପାଇଁ ଆବଶ୍ୟକ, ଏଇଟା ସୁଷମ ଖାଦ୍ୟ ଭିତରେ ଯିବ। ଯେମିତିକି ଆମର ଗୋଟେ ଭ୍ରାନ୍ତ ଧାରଣା ମନରେ ଅଛି କି କେବଳ ଆମେ ସୁଷମ ଖାଦ୍ୟ ହଉଛି ଗୋଟେ ଦାମିକିଆ ଖାଦ୍ୟ ହୋଇଥିବ, କିନ୍ତୁ ନା, ଆମ ଗାଁ ହଉ, ପରିବେଶ ହଉ, ଆମ ବାଡି ବଗିଚାରେ ହଉ, ଅନେକ ପ୍ରକାର ସୁଷମ ଖାଦ୍ୟ ରହିଛି। ଯେମିତିକି ଏଠି ଉଦାହରଣ ମାଧ୍ୟମରେ ମୁଁ ଶ୍ରୋତା ବନ୍ଧୁମାନଙ୍କୁ କହିବି, ଆମର ମାଣ୍ଡିଆ ହଉ, ଯଅ, ବାଜରା ହଉ, ଚଣା, ମୁଗ, ବିରି ହଉ, ହରଡ଼ ହଉ, ବା ଆମ ବାଡି ବଗିଚାରେ ଥିବା ଶାଗ, ଯେମିତିକି କଖାରୁ ଶାଗ ହଉ, ପାଳଙ୍ଗ ଶାଗ ହଉ, ସଜନା ଶାଗ ହଉ, ବିଭିନ୍ନ ସବୁଜ ପନିପରିବା ହଉ, ଏଗୁଡ଼ାକ ବହୁତ ପରିମାଣରେ ପୌଷ୍ଟିକ ଖାଦ୍ୟର ଅନ୍ତର୍ଭୁକ୍ତ। ଯେମିତିକି ଆମେ ବାଡି ବଗିଚାରେ ଥିବା କଦଳୀ, ପିଜୁଳି, ଆମ୍ବ, ଏଇସବୁ ବିଭିନ୍ନ ପ୍ରକାର ଭଣ୍ଡା, ପନିପରିବା, ଫଳ, ଏଗୁଡ଼ାକ ସବୁ ମଧ୍ୟ ସୁଷମ ଖାଦ୍ୟ ଅନ୍ତର୍ଭୁକ୍ତ। ଅଣ୍ଡା, ପ୍ରତ୍ୟେକ ପିଲା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଲୋକମାନେ ଅଣ୍ଡାକୁ ମଧ୍ୟ ଦୈନନ୍ଦିନ ହିସାବରେ ଖାଇଲେ ନିଶ୍ଚିତ ଭାବରେ ଏହା ଶରୀର ପାଇଁ ନିହାତି ଭାବରେ ସୁପୋଷଣ ଆଣିଦେବ। ଗ୍ରାମାଞ୍ଚଳରେ ଯେମିତିକି ଆମେ ଦେଖିବା ଘର ପଛପଟରେ ଛୋଟ ଛୋଟ ପନିପରିବା ବଗିଚା ସୃଷ୍ଟି କରିବା, ଏହା ପାଇଁ ଗୋଟେ ଭଲ ପଦକ୍ଷେପ ନେଇପାରିବା। ଯେମିତିକି ଏହା ମାଧ୍ୟମରେ ପରିବାରର ନିଜର ଆବଶ୍ୟକତା ପୂରଣ କରିପାରିବ ଏବଂ ସଠିକ ପୌଷ୍ଟିକ ଖାଦ୍ୟ ମଧ୍ୟ ପାଇପାରିବ। ତେଣୁକରି ଏହା ସହିତ ଗୋଟେ ପାରମ୍ପରିକ ଖାଦ୍ୟ ପଦ୍ଧତିକୁ ଆମେ ନିହାତି ଭାବରେ ଫେରିବା। ଯେମିତିକି ଜଙ୍କ ଫୁଡ଼କୁ ଆମେ ସବୁବେଳେ ଆଭଏଡ କରିବା, ଆମେ ପ୍ୟାକେଟ ଖାଦ୍ୟକୁ, ଫ୍ରିଜରେ ରହିଥିବା ଖାଦ୍ୟ, ଏଗୁଡ଼ିକ ସବୁ ଆମେ ଯଦି ଆମେ ପରିହାର କରିବା, ନିହାତି ଭାବରେ ଆମେ ସଠିକ ଖାଦ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପାଇପାରିବା। ଆଉ ଗୋଟେ କଥା ହଉଛି, ସୁଷମ ଖାଦ୍ୟ ଯେ କେବଳ ଧନୀ ଲୋକଙ୍କ ପାଇଁ ଆମେ ଏଠାରେ ସେଟା କହିପାରିବା ନାହିଁ। ଯେମିତି ପୂର୍ବରୁ କହିଲେ ଆମ ବାଡି ବଗିଚାରେ ମିଳୁଥିବା ଅନେକ ଗୁଡ଼ିଏ ଶାଗ ପନିପରିବା ହଉ, ସବୁଜ ତଟକା ପନିପରିବା, ଏଗୁଡ଼ିକ ମଧ୍ୟ ଗୋଟେ ସୁଷମ ଖାଦ୍ୟର ଅନ୍ତର୍ଭୁକ୍ତ ହେଇପାରିବ।
1: ଆଜ୍ଞା ସାର୍, ତେବେ ସାର୍, ଅଙ୍ଗନବାଡି, ମଧ୍ୟାହ୍ନ ଭୋଜନ ଏବଂ ପୋଷଣ ଅଭିଯାନ ଭଳି ସରକାରୀ ଯୋଜନା ଗୁଡ଼ିକ କୁପୋଷଣ ଦୂର କରିବାରେ କେତେ ପ୍ରଭାବଶାଳୀ ଅଛି?
0: ଆଜ୍ଞା ମ୍ୟାଡାମ, ନିଶ୍ଚିତ ଭାବରେ ଆପଣ ଯେଉଁ ପ୍ରଶ୍ନ ଉଠେଇଲେ କି ବର୍ତ୍ତମାନ ଅଙ୍ଗନବାଡି ହଉ ବା ମଧ୍ୟାହ୍ନ ଭୋଜନ ଏବଂ ପୋଷଣ ଅଭିଯାନ ଭଳି ଅନେକ ଗୁଡ଼ିଏ ସରକାରୀ ଯୋଜନା ଏବେ ଆମମାନଙ୍କ ପାଖରେ ପହଞ୍ଚିଛି, ତଥାପି କୁପୋଷଣ ମ୍ୟାଡାମ ଆଜି ମଧ୍ୟ ଭାରତର ସମ୍ମୁଖରେ ଗୋଟେ ଚ୍ୟାଲେଞ୍ଜ ଭାବରେ ସୃଷ୍ଟି ହେଇଛି। ଆମର ଗାଁ ହଉ, ସହରାଞ୍ଚଳରେ ହଉ, ବିଭିନ୍ନ ଅପହଞ୍ଚ ଇଲାକାରେ ଆମେ ଦେଖିବା ବହୁତ କିଛି ପରିବାର ଲୋକମାନେ କୁପୋଷଣର ଶିକାର ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ମିଳିତ ଭାବରେ ଅନେକ ଗୁଡ଼ିଏ ଜନକଲ୍ୟାଣମୂଳକ ଯୋଜନା ସେମାନେ ଆରମ୍ଭ କରିଛନ୍ତି। ଯେମିତିକି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁ, କିଶୋରୀ ଏବଂ ଗର୍ଭବତୀ ତଥା ପ୍ରସୂତି ମହିଳାମାନଙ୍କୁ ଆମେ କେମିତି ଉନ୍ନତ ପୋଷଣ ସୁବିଧା ସୁଯୋଗ ଯୋଗାଇ ଦେବା। ପ୍ରଥମେ ଆସିବା ଅଙ୍ଗନବାଡ଼ି କ୍ଷେତ୍ରକୁ, ଯେମିତିକି ଅଙ୍ଗନବାଡ଼ି ସେବା ବିଷୟରେ ଆମେ ଆଲୋଚନା କରିବା। ସମନ୍ୱିତ ଶିଶୁ ବିକାଶ ସେବା ଅଧୀନରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ର ଗାଁ ତଥା ସହରର ଅନେକ ପରିବାର ପାଇଁ ଆଶାର ଆଲୋକ ଏବେ ପାଲଟିଛନ୍ତି। ଯେମିତିକି ଏଠାରେ 6 ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ତଥା ପ୍ରସୂତି ମହିଳାମାନଙ୍କୁ ପରିପୂରକ ପୋଷଣ, ସ୍ୱାସ୍ଥ୍ୟ ପରୀକ୍ଷା ହଉ, ଟୀକାକରଣ ସମ୍ପର୍କରେ ସହାୟତା ଦିଆଯାଉଛି, ପୋଷଣ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ଏହି ବ୍ୟବସ୍ଥା ଫଳରେ ଅନେକ ଶିଶୁ ନିୟମିତ ଭାବରେ ପୌଷ୍ଟିକ ଖାଦ୍ୟ ମଧ୍ୟ ଆଜ୍ଞା ପାଇପାରୁଛନ୍ତି, ଯାହାଫଳରେ କି ମା ମାନଙ୍କ ମଧ୍ୟରେ ସଚେତନତା ବଢୁଛି, ଶିଶୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କୁପୋଷଣକୁ ଆମେ ଦୂର କରିବାରେ ସମ୍ଭବ ହେଇପାରିଛି। ବର୍ତ୍ତମାନ ମଧ୍ୟାହ୍ନ ଭୋଜନ କଥା ଆସିବା, ଦ୍ୱିତୀୟରେ ମଧ୍ୟାହ୍ନ ଭୋଜନ କ'ଣ ନା, ଆମେ ଦେଖିବା ବିଦ୍ୟାଳୟରେ ପଢୁଥିବା ଶିଶୁମାନେ

0: ଲୋକମାନଙ୍କୁ ପୌଷ୍ଟିକ ଖାଦ୍ୟ ପ୍ରଦାନ କରିବା ଗୋଟେ ମୂଳ ଲକ୍ଷ୍ୟ। ଏଥିପାଇଁ ମଧ୍ୟ ସରକାର ବହୁତ ଗୁଡ଼ିଏ ଯୋଜନା ହାତକୁ ନେଇଛନ୍ତି। ଅନେକ ଦରିଦ୍ର ପରିବାର ଶିଶୁମାନେ ମଧ୍ୟ ଦୈନନ୍ଦିନ ପୌଷ୍ଟିକ ଭୋଜନ ପାଇପାରୁଛନ୍ତି ଏବଂ ଏହାର ସଠିକ୍ ରୂପାୟନ ନେଇପାରୁଛନ୍ତି। ତାପରେ ଯିବା, ଏହା କେବଳ କୁପୋଷଣ ହ୍ରାସ କରୁନି, ବରଂ ବିଦ୍ୟାଳୟରେ ଉପସ୍ଥା ଆମେ ଦେଖିବା ବିଦ୍ୟାଳୟରେ ଉପସ୍ଥାନର ହାର ମଧ୍ୟ ବୃଦ୍ଧି ପାଉଛି। ଯେମିତିକି ପିଲାଟିଏ ଘରେ ପାଇ ଖାଇବାକୁ ମୁଠେ ନ ପାଉଥିଲେ ମଧ୍ୟ ସେ ବିଦ୍ୟାଳୟକୁ ଆସୁଛି ଖାଇବା ପାଇଁ, ମଧ୍ୟ ଉପସ୍ଥାନ ତାର ବଢ଼ୁଛି, ପାଠପଢା ପ୍ରତି ଆଗ୍ରହ ମଧ୍ୟ ହେଉଛି, ସାମାଜିକ ସମାନତା ପ୍ରତିଷ୍ଠାରେ ମଧ୍ୟ ସେ ସହାୟକ ହେଉଛି। ସୁସ୍ଥ ଶରୀର ଥିଲେ ହିଁ ଗୋଟେ ଶିଶୁ ଉତ୍ତମ ଭାବରେ ଶିକ୍ଷା ଗ୍ରହଣ କରିପାରିବ। ତେଣୁକରି ସରକାରଙ୍କର ଏହି ପଦକ୍ଷେପ ମଧ୍ୟ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆମେ ଏଠି ଆଲୋଚନା କରିପାରିବା। ପରେ ଆମେ ଯିବା ଯେ ପୋଷଣ ଅଭିଯାନ ଭଳି ଅନେକ ସରକାରୀ ଯୋଜନା ଗୁଡ଼ିକ ମଧ୍ୟ କୁପୋଷଣ ଦୂର କରିବାରେ ପ୍ରଭାବଶାଳୀ ହେଇଛନ୍ତି। ଯେମିତିକି ଗୋଟେ ଜନ ଆନ୍ଦୋଳନ ଏହା ଏକ ସୃଷ୍ଟି ହେଇଛି। ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କ'ଣ ନା, କୁପୋଷଣ ହଉ, ରକ୍ତହୀନତା ହଉ, କମ୍ ଓଜନ ତଥା ଶିଶୁ ବିକାଶ ସମସ୍ୟାକୁ କିଭଳି ଭାବରେ ହ୍ରାସ କରିହେବ। ବହୁତ ବହୁତ ପ୍ରକାର ଟେକ୍ନୋଲୋଜିର ବ୍ୟବହାର ହଉଛି, ସଚେତନତା କାର୍ଯ୍ୟକ୍ରମ, ରାଲି, ଏସବୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗୁଡିକ ସରକାର ହାତକୁ ନେଇଛନ୍ତି। ଯେମିତିକି ଯୋଜନା ଗୁଡିକ ଏବେ କିଛି ଚ୍ୟାଲେଞ୍ଜ ସହିବା ପାଇଁ ପଡିଛି। ଯେମିତି କେତେକ ସ୍ଥାନରେ ଆମେ ଦେଖିବା ନିୟମିତ ଖାଦ୍ୟ ଯୋଗାଣର ସମସ୍ୟା, ପ୍ରଶାସନିକ ଅବହେଳା, ଜନସଚେତନତାର ଅଭାବ, ଆବଶ୍ୟକ ଭିତ୍ତିଭୂମିର କମି ତଥା ତଦାରଖର ଦୁର୍ବଳତା ଏହି ଯୋଜନାର ପ୍ରଭାବକୁ ସୀମିତ କରିଦେଉଛି, ଯାହାଫଳରେ କି ଏହି ଯୋଜନା ମାଧ୍ୟମରେ ଅନେକ କିଛି ପ୍ରଭାବ ପଡିପାରୁଛି। ଏହିସବୁ ସମସ୍ୟାର ସମାଧାନ କରାଯାଏ ତେବେ ଯୋଜନା ଗୁଡିକ ଆହୁରି ଅଧିକ ଫଳପ୍ରଦ ହୋଇପାରିବ ବୋଲି ଆଶା। ସରକାରୀ ପ୍ରୟାସ ସହିତ ଜନସାଧାରଣଙ୍କର ସକ୍ରିୟ ସହଭାଗିତା ମଧ୍ୟ ଏହା ପାଇଁ ନିତାନ୍ତ ଆବଶ୍ୟକ।
1: ଆଜ୍ଞା ସାର୍, ବହୁତ ସୁନ୍ଦର ସାର୍। ତେବେ ସାର୍, ଆପଣ ତ ସବୁକିଛି କହିସାରିଲେଣି, ତେବେ ଶେଷରେ କୁପୋଷଣ ବିରୋଧରେ ଏକ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ସନ୍ଦେଶ ଦେବାକୁ ଚାହିଁବେ?
0: ଆଜ୍ଞା, ନିଶ୍ଚିତ ଭାବରେ ଶେଷରେ ଏଇ କଥା ମ୍ୟାଡମ ଦେଖିବାକୁ ଗଲେ ଆମେ ଯେଉଁ ସବୁ ପ୍ରଶ୍ନ ଗୁଡିକ ଆଲୋଚନା କଲେ ଶେଷରେ ଏହା କହିବା ଯେ କୁପୋଷଣ ବିରୋଧରେ ଆମକୁ ଗୋଟେ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ଏବେ ପଡିବ। ମୁଁ ଶ୍ରୋତା ବନ୍ଧୁମାନଙ୍କୁ ଆପଣମାନଙ୍କ ଜରିଆରେ ଏହା କହିବାକୁ ଚାହିଁବି ଯେ କୁପୋଷଣ କେବଳ ଜଣେ ବ୍ୟକ୍ତିର ସମସ୍ୟା ନୁହେଁ, ଏହା ସମଗ୍ର ସମାଜର ଏକ ଗଭୀର ସମସ୍ୟା। ଯେଉଁ ଘରର ଶିଶୁ କୁପୋଷଣର ଶିକାର ହୁଏ ସେହି ପରିବାରର ଭବିଷ୍ୟତ ନିଶ୍ଚିତ ଭାବରେ ପ୍ରଭାବିତ ହୁଏ। ତେଣୁକରି ଆମେ ଯେତେବେଳେ ଲକ୍ଷ ଲକ୍ଷ ଶିଶୁ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେତେବେଳେ ଦେଶର ଯୋଉ ବିକାଶ ତାହା ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହୁଏ। ସେଥିପାଇଁ କୁପୋଷଣ ବିରୁଦ୍ଧରେ ଆମକୁ ସଂଗ୍ରାମ କରିବା ପାଇଁ ପଡିବ, ଯୋଉଟାକି ଆଗରୁ ଚାଲି ଆସିଛି। ଏବେ ମଧ୍ୟ ଆମେ ଟିକେ ଆହୁରି ତାକୁ ଜନ ଆନ୍ଦୋଳନ ରୂପ ନେଇ ଯେଉଁ ସମାଜର ନାଗରିକମାନେ ସେଥିରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ ପ୍ରଥମ କେତେ ଗୁଡ଼ିଏ 2-3ଟି ମାଧ୍ୟମରେ ଆପଣଙ୍କୁ କହିବି, ପ୍ରଥମ ବାର୍ତ୍ତା ବା ଏଇ ସନ୍ଦେଶ ରହିବ ଯେ ପ୍ରଥମେ ଆମେ ନିଜ ପରିବାରରୁ ହିଁ ପରିବର୍ତ୍ତନକୁ ଆରମ୍ଭ କରିବା। ଘର ଘରର ଯେମିତି ଘରର ଶିଶୁ କିଶୋରୀ ହୁଅନ୍ତୁ, ଗର୍ଭବତୀ ମହିଳା ହୁଅନ୍ତୁ, ବା ବୟସ୍କ ବୃଦ୍ଧ ବ୍ୟକ୍ତିମାନେ ହୁଅନ୍ତୁ, ବୃଦ୍ଧ ବୃଦ୍ଧା ମାନେ, ସେମାନଙ୍କର ପ୍ରତ୍ୟେକ ସଠିକ ଯତ୍ନ ନେବା ଦରକାର। ସ୍ଥାନୀୟ ପୌଷ୍ଟିକ ଖାଦ୍ୟକୁ ଗୁରୁତ୍ୱ ଦେବା, ଅନାବଶ୍ୟକ ଜଙ୍କ ଫୁଡ୍ ଏଗୁଡାକ ସବୁ ଆଭଏଡ୍ କରିବା। ଦ୍ୱିତୀୟ କଥା ଆସିବ, ଦ୍ୱିତୀୟ ସନ୍ଦେଶ ଏହା ଶ୍ରୋତା ବନ୍ଧୁମାନଙ୍କ ପାଇଁ ଯେ ନିଜ ଆଖପାଖର ଲୋକଙ୍କୁ ଆମେ ପ୍ରଥମେ ସଚେତନ କରାଇବା, ସେମାନଙ୍କୁ ଆୱାରନେସ୍ ସୃଷ୍ଟି କରିବା ସେମାନଙ୍କ ଭିତରେ। ଯଦି କୌଣସି ପରିବାର ପୋଷଣ ସମ୍ପର୍କରେ ଅଜ୍ଞ ଅଛନ୍ତି, ଜାଣିନାହାନ୍ତି, ତେବେ ସେମାନଙ୍କର ସଠିକ୍ ସୂଚନା ଦେବା, ଜ୍ଞାନ ବାଣ୍ଟିଲେ ହିଁ ସମାଜର ପରିବର୍ତ୍ତନ ଆସିବ। ଏବଂ ଶେଷରେ ତୃତୀୟ ସନ୍ଦେଶ ଏହା ରହିବ, ଆମେ ସ୍ୱଚ୍ଛତା ବଜାୟ ରଖିବା, ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେବା, ଯେମିତିକି ନିରାପଦ ପାନୀୟ ଜଳ ତଥା ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତି ସଚେତନ ରହିବା, କାରଣ ସୁସ୍ଥ ଜୀବନଶୈଳୀ ବିନା ସୁପୋଷଣ ସମ୍ଭବ ନୁହେଁ, ଯେମିତିକି ଆମେ ପୂର୍ବରୁ ଆଲୋଚନା କରିଥିଲେ। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ର ହୁଅନ୍ତୁ, ବିଦ୍ୟାଳୟ ହୁଅନ୍ତୁ, ସ୍ୱାସ୍ଥ୍ୟ କେନ୍ଦ୍ର ତଥା ସରକାରୀ ପୋଷଣ କାର୍ଯ୍ୟକ୍ରମ ଗୁଡିକ ସକ୍ରିୟ ଭାବରେ ଏଥିରେ ଯୋଡି ହେଇଛନ୍ତି, ଯୋଉଟାକି ମାନେ ସକାରାତ୍ମକ ପରିବର୍ତ୍ତନ ଗୋଟେ ମଧ୍ୟ ଆଣିବ। ଏବଂ ଯୁବପିଢି ମାନଙ୍କର ଏଥିରେ ଗୋଟେ ବିଶେଷ ଆହ୍ୱାନ ରହୁଛି, ସେମାନେ ଯେମିତି ଗଣମାଧ୍ୟମ ଦ୍ୱାରା ସକ୍ରିୟ ହୁଅନ୍ତୁ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପଦଯାତ୍ରା ଏଇସବୁ ଜିନିଷ, ଯେମିତିକି ଆମ ପାଖରେ ବହୁତ କିଛି ଆଡଭର୍ଟାଇଜମେଣ୍ଟ ଆମେ ଟିଭି, ମୋବାଇଲ, ରେଡିଓ ମାଧ୍ୟମରେ ପାଇପାରୁଛନ୍ତି, ସେଗୁଡିକୁ ମଧ୍ୟ ଆମେ ସଠିକ କାମରେ ଲଗେଇ ପାରିବା। ତେଣୁକରି ଆମେ ଏଠାରେ ଗୋଟେ ସଂକଳ୍ପ ନବା ଯେ ଆମ ଅଞ୍ଚଳର କୌଣସି ଶିଶୁ ଯେମିତି ଭୋକିଲା ରହିବେ ନାହିଁ, ସେ ବିଷୟରେ କୌଣସି ମାଆ ଯେମିତି ପୋଷଣର ଅଭାବର କଷ୍ଟ ପାଇବ ନାହିଁ, କୌଣସି ପରିବାର ସଚେତନତାର ଅଭାବରୁ କୁପୋଷଣର ଶିକାର ହେବେ ନାହିଁ। ଶେଷରେ ଏତିକି ଆମେ କହିପାରିବା, ଯେତେବେଳେ ପ୍ରତ୍ୟେକ ଘରରୁ ପୋଷଣର ଦୀପ ଜଳି ଉଠିବ ନା, ସେତେବେଳେ ଦେଖିବା ଆମେ ସମଗ୍ର ଦେଶ ଏକ ସୁନ୍ଦର, ସୁସ୍ଥ, ସୁପୋଷଣ ଯୁକ୍ତ, ସଶକ୍ତ ତଥା ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ।
1: ସାର୍, ବହୁତ ସୁନ୍ଦର। ତେବେ ସାର୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏବଂ କୁପୋଷଣ ସମ୍ପର୍କରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ବହୁତ କିଛି ବିଷୟରେ ଅବଗତ କରାଇଲେ। ତେବେ ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ, ଧନ୍ୟବାଦ।
1: ଶ୍ରୋତା ବନ୍ଧୁ ଆଲୋଚନା କରୁଥିଲେ କୁପୋଷଣ ସମ୍ପର୍କରେ। ତେବେ ଶ୍ରୋତା ବନ୍ଧୁ, ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ଆମର ପ୍ରତ୍ୟେକ

ଶିଶୁ ସୁପୋଷିତ ହେବେ, ପ୍ରତ୍ୟେକ ମା ସୁସ୍ଥ ରହିବେ ଏବଂ ପ୍ରତ୍ୟେକ ପରିବାର ପୁଷ୍ଟିକର ଖାଦ୍ୟ ପାଇବେ। ଗୋଟିଏ ସୁସ୍ଥ ନାଗରିକ ହିଁ ଗୋଟିଏ ସଶକ୍ତ ରାଷ୍ଟ୍ରର ନିର୍ମାତା ଅଟେ। ଶେଷରେ ମୁଁ ଏତିକି କହିବି ଶ୍ରୋତା ବନ୍ଧୁ, ସୁପୋଷିତ ଶିଶୁ ହେଉଛି ସମୃଦ୍ଧ ଭାରତର ମୂଳ ଦୁଆର ଏବଂ କୁପୋଷଣ ମୁକ୍ତ ସମାଜ ହେଉଛି ବିକଶିତ ଭାରତର ପ୍ରକୃତ ପରିଚୟ। ଶ୍ରୋତା ବନ୍ଧୁ, ସମୟ ଅବିରାମ ଗତିରେ ଗତିଶୀଳ, ଏଇ ଦେଖୁନାହାନ୍ତି କେତେବେଳେ ଯେ ସମୟ ଯାଇ କାର୍ଯ୍ୟକ୍ରମର ଶେଷ ସୀମାରେ ପହଞ୍ଚିଲାଣି ତାହା ଆଦୌ ବି ଜଣାପଡ଼ୁନି। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ନିଜର ମତ ଚିଠି ମାଧ୍ୟମରେ ଆମ ପାଖକୁ ନିଶ୍ଚୟ ପଠାଇବେ। ଚିଠି ପଠାଇବାର ଆମର ଠିକଣାଟି ହେଉଛି ବିକାଶ ଧାରା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 7690042। ପୁଣି ଭେଟ ହେବା ଆଉ ଏକ ନୂଆ ଅଧ୍ୟାୟରେ ଆଉ କିଛି ନୂଆ ବିଷୟବସ୍ତୁକୁ ନେଇ। ସେତେବେଳେ ଯେ ଆପଣଙ୍କ ରେଡ଼ିଓ ସାଥୀ ମଧୁସ୍ମିତାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଶ୍ରୋତାବନ୍ଧୁ, ଶେଷ ହେଲା ବିକାଶଧାରା କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM। ଶ୍ରୋତାବନ୍ଧୁ, ଆଜି ଦିନ 10ଟାରେ ଆପଣମାନେ ଶୁଣିପାରିବେ ହ୍ୟାଲୋ ରାଉରକେଲା କାର୍ଯ୍ୟକ୍ରମ।

ଆକାଶବାଣୀ ରାଉରକେଲା, ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣିବା ସମାଚାର ପ୍ରଭାତ, ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତରେ ଓରାମ ଗୀତ ପରିବେଷଣ କରିଛନ୍ତି ସୁଶୀଳା ଟପୋ ଏବଂ ସାଥୀମାନେ।